ଆକାଶବାଣୀ ବାରିପଦା। ଆଜି ମଙ୍ଗଳବାର 1948 ଶତାବ୍ଦୀର ବୈଶାଖ 29 ଦିନ, ତଦନୁଯାୟୀ 2026 ମସିହା ମେ ମାସର 19 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:57 ମିନିଟ୍।

ବୁଦ୍ଧି ବା ସୁଯୋଗ ବଳରେ ନୁହେଁ, ଏକାଗ୍ରତା ଓ ଅଧ୍ୟବସାୟ ବଳରେ ହିଁ ସଫଳତା ହାସଲ ହୁଏ। ମନୁଷ୍ୟ ଯାହା ହାସଲ କରେ ତାହା ଯଦି ସମାଜର କୌଣସି କାମରେ ନ ଲାଗିଲା ତେବେ ତାହାର କୌଣସି ମୂଲ୍ୟ ନାହିଁ।

ଆକାଶବାଣୀ ବାରିପଦା ସମୟ ସକାଳ 6ଟା ବାଜିବାକୁ ଯାଉଛି। ହିନ୍ଦୀ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଏଥି ସହିତ ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଥିଲେ ସୁବାସ ଦାସ, ଅନିଲ ବାହୁରା, ମମତା ସାହୁ, ରାମହରି ଦାସ ଏବଂ ରଶ୍ମି କାନୁନଙ୍କ। ଗୀତଗୁଡ଼ିକ ଥିଲା ଜଗନ୍ନାଥ ପଣ୍ଡା, ଅଲେଖ ବିଶ୍ୱାଳ, ବାବାଜୀ ଚରଣ ଜେନା, ରସାନନ୍ଦ ରଥ, ନାରାୟଣ ପ୍ରସାଦ ଜେନା ଏବଂ ବନମାଳୀଙ୍କ ରଚନାରୁ। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ।

0: ନିବେଦନ କରିଛନ୍ତି ନୃସିଂହ ଚରଣ ମଲ୍ଲିକ।
1: ଏହି ସଂସାରରେ ମାନବ ଜନ୍ମ ଅତି ଦୁର୍ଲଭ, ଏହା ବହୁ ପ୍ରାଚୀନ ମୁନିଋଷିମାନେ କହିଆସିଛନ୍ତି। କଳିଯୁଗର 1516 ଶତାବ୍ଦୀର ସନ୍ଥ ମହାତ୍ମା ତୁଳସୀଦାସ ବି କହିଛନ୍ତି, ଯେଉଁ ଜୀବ ମଣିଷ ଜନ୍ମ ପାଇଛି ସେ ବଡ଼ ଭାଗ୍ୟବାନ। ବଡ଼େ ଭାଗ ମାନୁଷତନ ପାୱା, ମଣିଷ ଜନ୍ମରେ ପରମାତ୍ମା ପ୍ରାପ୍ତି ସମ୍ଭବ, କିନ୍ତୁ ଏହି ଜନ୍ମର ଅନ୍ତ କେବେ ହେବ, ମୃତ୍ୟୁ କେବେ ଆସିବ, ଏ କଥା କେହି ଜାଣନ୍ତି ନାହିଁ। ବୁଦ୍ଧିମାନ ପୁରୁଷ ଯୌବନ ଓ ବୃଦ୍ଧାବସ୍ଥାକୁ ବିଶ୍ୱାସ କରୁଥିବା ଅନୁଚିତ। ବାଲ୍ୟାବସ୍ଥାରୁ ହିଁ ପ୍ରଭୁ ପ୍ରାପ୍ତି ନିମନ୍ତେ ସାଧନା କରିବା ଉଚିତ। ପିତାମାତାମାନେ ଯଦି ସନ୍ତାନ ସନ୍ତତିଙ୍କର ମଙ୍ଗଳ କାମନା କରୁଥାନ୍ତି, ତେବେ ବାଲ୍ୟାବସ୍ଥାରୁ ହିଁ ପ୍ରଭୁ ଭଜନରେ ଲୀନ ହେବା ପାଇଁ ଶିଖାଇବା ଉଚିତ। ଆଜିକାଲିର ପିତାମାତା ଏହା ଜାଣିଥିଲେ ତ? ମାତା ପିତା ନିଜ ସନ୍ତାନମାନଙ୍କ ମନରେ ଧାର୍ମିକ ସଂସ୍କାର ଅତି ଛୋଟବେଳୁ ଆଣିବା ଆବଶ୍ୟକ। ସାଧାରଣ କଥାରେ ବି କୁହାଯାଏ, ଯାହା ନ ହୋଇଛି ବାଳୁତ କାଳେ ତାହା କି ହୋଇବ ପାଚିଲା ବେଳେ। ବୃଦ୍ଧାବସ୍ଥାରେ ନିଜ ଶରୀରର ସେବା ଯତ୍ନ କରାଯାଇପାରେ, ହେଲେ ଦେବ ଆରାଧନା ପାଇଁ ଶକ୍ତି ନଥାଏ। ମାନବ ଶରୀର ଭୋଗ ଉପଭୋଗ କରିବାକୁ ମିଳି ନାହିଁ, ମାନବ ଶରୀର ଭଗବତ ଭଜନ ଦ୍ୱାରା ପ୍ରଭୁପ୍ରାପ୍ତି ନିମନ୍ତେ ମିଳିଛି ବୋଲି ଜାଣିବାକୁ ହେବ। ମନୁଷ୍ୟ ଶରୀର ନାଶବାନ, ପ୍ରତିଟି ମୁହୂର୍ତ୍ତରେ ଏହା କ୍ଷୟ ଅଭିମୁଖେ ଚାଲିଥାଏ, ଏଣୁ ମଣିଷ ଜନ୍ମ ଦୁର୍ଲଭ ବୋଲି କୁହାଯାଏ। ପୁଣି ମନୁଷ୍ୟ ଜନ୍ମ ଦୁର୍ଲଭ କାରଣ ଏହି ଜନ୍ମରେ ହିଁ ମନୁଷ୍ୟ ସମସ୍ତ ପ୍ରକାର ଇଚ୍ଛିତ ବସ୍ତୁ ପାଇପାରେ। ଶରୀର ଅନିତ୍ୟ ହେଲେ ଭଗବାନ ନିତ୍ୟ। ଏହି ଅନିତ୍ୟ ମନୁଷ୍ୟ ଶରୀରରେ ଯାହା ନାଶବାନ, ତାହାରି ମାଧ୍ୟମରେ ନିତ୍ୟ ବସ୍ତୁ ଭଗବାନଙ୍କୁ ମଧ୍ୟ ପାଇ ହୁଏ। ମନୁଷ୍ୟ ଜନ୍ମ ଦୁର୍ଲଭ ସହ ଅତି ମୂଲ୍ୟବାନ ମଧ୍ୟ। କେତେବାର ଜନ୍ମ ମୃତ୍ୟୁ ହେବା ପରେ ମନୁଷ୍ୟ ଜନ୍ମ ମିଳିଥାଏ। ମନୁଷ୍ୟ ଜନ୍ମର ମହିମା ଅକଳନୀୟ। ମନୁଷ୍ୟର ଆୟୁ 100 ବୋଲି କେତେକ କହୁଥିବା ବେଳେ ଏହାର ଆୟୁ 120 ବୋଲି ଆଉ କେତେକ କୁହନ୍ତି। ଆଜିକାଲି ଆୟୁ କିନ୍ତୁ ସେହିପରି ଆଉ

ନାହିଁ। ଆଜିକାଲି ତ ଆୟୁର ଅର୍ଦ୍ଧାଂଶ ନିଦ୍ରାବସ୍ଥାରେ, ଚତୁର୍ଥାଂଶ ବାଲ୍ୟାବସ୍ଥାରେ ଓ କୁମାରାବସ୍ଥାରେ ଅତିବାହିତ ହୋଇଯାଉଛି। ବାଲ୍ୟାବସ୍ଥା ଅଜ୍ଞାନରେ ଓ କୁମାରାବସ୍ଥା ଖେଳକୁଦରେ କଟିଯାଉଛି। ବୃଦ୍ଧାବସ୍ଥା ସମୟ କହିବାକୁ ଗଲେ ନିରର୍ଥକ, କାରଣ ଶାରୀରିକ କ୍ଷୀଣତା କୌଣସି କାମ କରିବାକୁ ପ୍ରବୃତ୍ତି ଦିଏ ନାହିଁ। ବାକି ରହିଲା ଯୌବନାବସ୍ଥା, ସେତେବେଳେ ତାହା କାମ ଭୋଗରେ କଟିଯାଉଛି। ତାହେଲେ ଆମେ କେତେ ବର୍ଷ କାମ କରିବା ପାଇଁ ପାଇଲେ? ଏହି ଅଳ୍ପ ସମୟ ଭିତରେ ଆତ୍ମକଲ୍ୟାଣପ୍ରଦ କାମ କେବେ ଓ କିପରି ହେବ ତାହା ଥରେ ଚିନ୍ତା କରୁଛେ କି? ଏହି ପରିପ୍ରେକ୍ଷୀରେ ଆମେ କ'ଣ କରିବା ଉଚିତ? ଯେପର୍ଯ୍ୟନ୍ତ ଶରୀର ସୁସ୍ଥ ଥାଏ ସେ ପର୍ଯ୍ୟନ୍ତ ବୃଦ୍ଧାବସ୍ଥା ଆକ୍ରମଣ କରିପାରେ ନାହିଁ, ଇନ୍ଦ୍ରିୟ ଶକ୍ତି କ୍ଷୀଣ ହୁଏ ନାହିଁ। ଆୟୁଷ କ୍ଷୟ ହେବା ପୂର୍ବରୁ ଚତୁର ଲୋକମାନେ ଆତ୍ମକଲ୍ୟାଣ ପାଇଁ ଯତ୍ନବାନ ହେବା ଉଚିତ, ନହେଲେ ଘରେ ନିଆଁ ଲାଗିଯିବା ପରେ କୂଅ ଖୋଳିବା କାମ ଆରମ୍ଭ କରିବା ଭଳି ହୋଇଯିବ। ମଣିଷ ମୁଣ୍ଡକୁ ନାନା ପ୍ରକାର ଭୟ ଆକ୍ରାନ୍ତ କରି ରଖିଥାଏ, ଏଣୁ ଏହି ଶରୀର ଯାହା ଭଗବତ ପ୍ରାପ୍ତି ନିମନ୍ତେ ପର୍ଯ୍ୟାପ୍ତ, ରୋଗଗ୍ରସ୍ତ ହୋଇ ମୃତ୍ୟୁଅଧୀନ ହେବା ପୂର୍ବରୁ ଆତ୍ମକଲ୍ୟାଣ ନିମନ୍ତେ ଯତ୍ନବାନ ହୋଇଯିବା ବିଧେୟ। ମଣିଷ ବସ୍ତୁତ ଦୁଃଖ କେବେ ଚାହେଁ ନାହିଁ କି ମାଗେ ନାହିଁ, ତେବେ ସୁଦ୍ଧା ତାହା ଅଚାନକ ଆସି ଧମକାଏ, ମୋତେ ଜ୍ୱର ନହେଲେ ମୁଁ ସତ୍ୟନାରାୟଣ ପୂଜା କରିବି। ଏପରି ଲୋକମାନେ ଯାଚନା କରନ୍ତି, ତେବେ ସୁଦ୍ଧା ଜ୍ୱର ହୁଏ। ଯତ୍ନବାନ ନଥିବା ଅବସ୍ଥାରେ ଦୁଃଖ ଯେପରି ପ୍ରାରବ୍ଧର ଫଳ ଅନୁସାରେ ଆସେ, ସୁଖ ମଧ୍ୟ ସେହିପରି ଆସିଥାଏ। ସୁଖ ଦୁଃଖ ଉଭୟ ପ୍ରାରବ୍ଧର ଅଧୀନ, ପ୍ରାରବ୍ଧ ଅନୁସାରେ ତାହା ମିଳେ। ଏଥିନିମନ୍ତେ କିଛି ଯତ୍ନ ନେବାକୁ ପଡ଼େ ନାହିଁ। ପୂର୍ବଜନ୍ମର କର୍ମର ଫଳ ହେଉଛି ପ୍ରାରବ୍ଧ। ଦରିଦ୍ର ଧନୀ ହୋଇଯାଏ ଓ ଧନୀ ଦରିଦ୍ର। ପ୍ରାରବ୍ଧ ଅନୁସାରେ ଯାହା ମିଳିବା କଥା ତାହା ଅବଶ୍ୟ ମିଳିବ। ଏଣୁ ସାଂସାରିକ ସୁଖଭୋଗ ନିମନ୍ତେ ଯତ୍ନ ବା ଚେଷ୍ଟା ନ କରି ପରମାତ୍ମାକୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିବା ଉଚିତ। କେତେକ ଲୋକ କହୁଥିବା ଶୁଣାଯାଏ ଯେ ସତ୍କର୍ମ କରିବା ମଧ୍ୟ ଏକ ପ୍ରକାର ପ୍ରାରବ୍ଧର ଫଳ। ପ୍ରାରବ୍ଧ ନଥିବାରୁ ସତ୍କର୍ମ ସତ୍ସଙ୍ଗ ସମ୍ଭବ ହେଉନାହିଁ, ଏହା ଏକ ମିଥ୍ୟା କଥା, କାରଣ ପ୍ରାରବ୍ଧ କଦାପି ସତ୍କର୍ମରେ ବାଧା ସୃଷ୍ଟି କରିପାରେ ନାହିଁ। ଆମେ ସତ୍କର୍ମ କରିବାକୁ ଚାହୁଁଛେ, ଏହା ବର୍ତ୍ତମାନର କ୍ରିୟମାଣ କର୍ମ। କ୍ରିୟମାଣ କର୍ମ ପ୍ରାରବ୍ଧଠାରୁ ଅତି ଶକ୍ତିଶାଳୀ, ଏହା ପ୍ରାରବ୍ଧକୁ ନାଶ କରି ପକାଏ। ମନୁଷ୍ୟ ନିଜର ଦୁର୍ବଳତା ଓ ଆଳସ୍ୟ ହେତୁ ପ୍ରଭୁ ଭଜନରେ ବାଧା ଉପସ୍ଥିତ ହୋଇଥାଏ। ଦୁର୍ବଳ ଓ ଅଧଗାମୀ ମନ ସତ୍କର୍ମ ଓ ସତ୍ସଙ୍ଗରୁ ମଣିଷକୁ ବଞ୍ଚିତ କରିଥାଏ। ଏହା ଜାଣି ନିଜ କଲ୍ୟାଣ ନିଜେ କରିବା ଉଚିତ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 40ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ପରୀକ୍ଷିତ ମହାରାଜାଙ୍କୁ ଶୁକମୁନି କହିଲେ, ସଂସାରରେ ଗୃହସ୍ଥମାନେ ଇନ୍ଦ୍ରିୟମାନଙ୍କ ଦ୍ୱାରା ବଶୀଭୂତ ହୋଇ କୁଟୁମ୍ବ ପୋଷିବାରେ ଦିନ ବିତେଇ ଦିଅନ୍ତି। ବିଷ୍ଣୁ ମାୟାରେ ମୃତ୍ୟୁକୁ ଆଖି ଆଗରେ ଦେଖି ସୁଦ୍ଧା ଅଜ୍ଞାନତାବଶତଃ ଲୋକେ ସୁଖ ଆଶାରେ ଭ୍ରମରେ ପଡ଼ିଥାନ୍ତି। କିନ୍ତୁ ମୁହୂର୍ତ୍ତେ ହେଲେ କୃଷ୍ଣଙ୍କ କଥା ଶୁଣିଲେ ଅବା ଉଚ୍ଚାରଣ କଲେ ଉଦ୍ଧାର ପାଆନ୍ତି। ପୂର୍ବକାଳରେ ଖଟ୍ଟଙ୍ଗ ନାମକ ରାଜା ଦେବତାଙ୍କୁ ସନ୍ତୁଷ୍ଟ କରି ତାଙ୍କର ଆୟୁଷ କେତେ ଅଛି ପଚାରିବାରୁ ସେମାନେ ଆଉ ମୁହୂର୍ତ୍ତେ ଅଛି ବୋଲି କହିଲେ। ସେଇ ମୁହୂର୍ତ୍ତକ ସେ କୃଷ୍ଣ ନାମ ଉଚ୍ଚାରଣ କରି କୃଷ୍ଣଙ୍କ ଦେହରେ ଲୀନ ହେଲେ। ରାଜା, ତୁମର ତ ଆହୁରି ସାତ ଦିନ ଆୟୁଷ ଅଛି, ସଂସାର କଥା ନ ଭାବି କୃଷ୍ଣଙ୍କ ପାଦ ତଳେ ମନ ଲଗାଅ।

0: ଶୁଣିଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ଚାଳିଶତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁବାସ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: প্রিয় চাষী ভাই ভৌণী মানে, বর্তমান অদা ও হলদী লগাইবার প্রকৃষ্ট সময়। জমি প্রস্তুত করে অদা ও হলদী লগান্তু। অনুমোদিত অদা কিসমগুড়ি হচ্ছে সুরভি, সুরুচি, সুপ্রভা। হেক্টর প্রতি পনেরু সতেরো কুইন্টাল অনুমোদিত বিহন লগান্তু। হলদীর অনুমোদিত কিসমগুড়ি হচ্ছে রঙ্গ, সুরমা, রোমা এবং রশ্মি। হেক্টর প্রতি কোড়ি রু পঁচিশ কুইন্টাল বিহন লগান্তু। ଅଦା ଓ ହଳଦୀ ଚାଷ ପାଇଁ ଏକ ମିଟର ଚଉଡ଼ା ଓ ତିରିଶ ସେଣ୍ଟିମିଟର ଉଚ୍ଚତାର ପଟାଳିମାନ କରନ୍ତୁ। ଦୁଇ ପଟାଳୀ ମଝିରେ ତିରିଶ ସେଣ୍ଟିମିଟର ଜଳ ନିଷ୍କାସନର ନାଳି ରଖନ୍ତୁ। ଉଚ୍ଚ ପଟାଳୀ ଯୋଗୁଁ ଜଳ ନିଷ୍କାସନ ସୁବିଧା ହୋଇଥାଏ। ଅତିକମ୍ରେ ଲଗାଇବାର ଏକ ମାସ ପୂର୍ବରୁ ଜମି ପ୍ରସ୍ତୁତି କରି ଖରା ପଡ଼ିବାକୁ ଦିଅନ୍ତୁ। ପଟାଳୀ ଉପରେ ଧାଡ଼ିକୁ ଧାଡ଼ି ପଚିଶ ସେଣ୍ଟିମିଟର ଓ ଗଛକୁ ଗଛ ପନ୍ଦରରୁ କୋଡ଼ିଏ ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। ପାଞ୍ଚ ସେଣ୍ଟିମିଟର ଗଭୀର ସିଆରରେ ଆବଶ୍ୟକ ଖତ ଓ ସାର ଦିଅନ୍ତୁ। ଶୁଖିଲା ପାଳ ବା ନଡ଼ା ପତ୍ର ଦ୍ୱାରା ପଟାଳୀକୁ ଆଚ୍ଛାଦନ କରି ଜଳସେଚନ କରନ୍ତୁ। ଅଦା ଲଗାଇବା ବେଳେ ହେକ୍ଟର ପ୍ରତି ଶହେ କିଲୋଗ୍ରାମ ଫସ୍ଫରସ ସାର, ପଚାଶ କିଲୋଗ୍ରାମ ପଟାସ ସାର ଆବଶ୍ୟକ ହୋଇଥାଏ। ହଳଦୀ ଲଗାଇବା ବେଳେ ହେକ୍ଟର ପ୍ରତି ତିରିଶ କିଲୋଗ୍ରାମ ଫସ୍ଫରସ ସାର ଓ ଷାଠିଏ କିଲୋଗ୍ରାମ ପଟାସ ସାର ଦିଅନ୍ତୁ। କପା ଚାଷରେ ପତ୍ରଡିଆଁ ପୋକ ଅର୍ଭକ ଦେଖାଗଲେ ପ୍ରତି ଲିଟର ପାଣିରେ ଦୁଇ ମିଲିଲିଟର ଡାଇମେଥଏଡ୍ କିମ୍ବା ତିନି ଲିଟର ପାଣିରେ ଏକ ମିଲିଲିଟର ଇମିଡା କ୍ଲୋପ୍ରିଡ୍ କିମ୍ବା ଏକ ଗ୍ରାମ ଥାୟୋମେଥୋକ୍ସାମ ମିଶାଇ ସକାଳବେଳା ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଏହାଛଡ଼ା ଅଠାଳିଆ ଯନ୍ତାର ବ୍ୟବହାର କରନ୍ତୁ। କପା ଚାଷ କରିଥିଲେ କୋଡ଼ାଖୋସା କରି ହୁଡ଼ା ଟେକିଦିଅନ୍ତୁ। ଫସଲ ନବେ ଦିନ ପରେ କିମ୍ବା ତିନି ଫୁଟ ଉଚ୍ଚ ହୋଇଗଲେ ଅଗ ଛିଣ୍ଡାଇ ଦିଅନ୍ତୁ। ଗଛ ପଇଁଚାଳିଶ ଦିନର ହୋଇଯାଇଥିଲେ ସାଢ଼େ ଚାରି ଲିଟର ପାଣିରେ ଏକ ମିଲିଲିଟର ହିସାବରେ ପ୍ଲାନୋଫିକ୍ ସିଞ୍ଚନ କରନ୍ତୁ। ପନ୍ଦର ଦିନ ପରେ ପୁନର୍ବାର ଚାରି ଦଶମିକ ପାଞ୍ଚ ଲିଟର ପାଣିରେ ଏକ ମିଲିଲିଟର ପ୍ଲାନୋଫିକ୍ସ ମିଶାଇ ସିଞ୍ଚନ କରନ୍ତୁ। ସୂର୍ଯ୍ୟମୁଖୀ ଚାଷରେ ଧଳାମାଛି ଦମନ କରିବା ପାଇଁ

ସଂସ୍କୃତରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା, ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ।

ଦିନବାରଟାରେ ରହିଛି ଝୁମର ଗୀତ। ପରିବେଷଣ କରିବେ ଶିଳ୍ପୀ ସନ୍ତୋଷ କୁମାର ବସା ଏବଂ ସାଥୀ କଳାକାର। ଅପରାହ୍ନ 5:30 ରେ NCRT ପ୍ରାୟୋଜିତ କାର୍ଯ୍ୟକ୍ରମ।

ସନ୍ଧ୍ୟା ଛଅଟାରେ ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ସୂଚନା ସମ୍ବାଦ ସନ୍ଧ୍ୟା 6:30 ରାତି 7:00 ଆଦିବାସୀ ସଙ୍ଗୀତ କ୍ରମରେ କଲ୍ହ ଗୀତ, ରାତି 7:30 ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ, ହିନ୍ଦୀ କଥାଚିତ୍ରର ଗୀତ ରାତି 8:00, ରାତି 8:30 ପ୍ରକୃତି ଓ ପରିବେଶ ଗୀତ ଅତୀତ ରାତି 8:40 ଏକକ କଥାଚିତ୍ର କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ରର ଗୀତ ରାତି 10:30। ଶ୍ରୋତାବନ୍ଧୁ, ଏଥିରେ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବହୁରା। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ ହେଉଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷିକ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋହାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ଥିଲା। ଗସ୍ତକାଳରେ ଶ୍ରୀ ନବୀନ କେତେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏ ସମ୍ପର୍କରେ ରାଜ୍ୟ ବିଜେପି ଅଧ୍ୟକ୍ଷ ମନମୋହନ ସାମଲ କହିଛନ୍ତି,
1: ସେ ସାଂଗଠନ ବିଷୟରେ ତନ୍ମତନ ଆଲୋଚନା ହୋଇଛି ଏବଂ ସାଂଗଠନିକ ବ୍ୟବସ୍ଥା କେମିତି ଆହୁରି ସଶକ୍ତ କରାଯିବ ତା ପାଇଁ ମଧ୍ୟ କଥାବାର୍ତ୍ତା ହୋଇଛି। ସବୁ ବିଧାୟକ ସାଂସଦ ତାଙ୍କ ଅଞ୍ଚଳରେ କେମିତି କାମ କରୁଛନ୍ତି ତାର ସମୀକ୍ଷା ହୋଇଛି। ସମସ୍ତେ ପ୍ରଭାବିତ ଅଛନ୍ତି, ସମସ୍ତଙ୍କୁ ଉତ୍ସାହ ପ୍ରେରଣା ମିଳିବ କାମ କରିବାର, ଆହୁରି ଦକ୍ଷତା ଯୋଗ୍ୟତା ସମସ୍ତଙ୍କର ଅଛି, ତାକୁ ଆହୁରି ସେମାନେ ତାକୁ ବିନିଯୋଗ କରିବା ପାଇଁ ଚେଷ୍ଟା କରିବେ।
0: ରାଜ୍ୟରେ ଆମ ଗାଁରେ ଆମ ତହସିଲ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ ଗ୍ରାମ ତଥା ପଞ୍ଚାୟତ ସ୍ତରରେ ତହସିଲ କ୍ୟାମ୍ପ କୋର୍ଟ କରାଯିବ ବୋଲି ଲୋକସେବା ଭବନରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ସୂଚନା ମିଳିଛି। କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମଗୁଡ଼ିକରେ ତହସିଲ ଅଧିକାରୀମାନେ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ସହ ବିଭିନ୍ନ ରାଜସ୍ୱ ସେବା ଯୋଗାଇଦେବେ। ରାଜସ୍ୱ ସେବାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ମାଓବାଦୀ ମୁକ୍ତ ହେବା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ପୁଲିସ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଛତିଶଗଡ଼ର ଜଗଦଲପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ଶାହା ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ନକ୍ସଲ ବିରୋଧୀ ଅଭିଯାନ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ ସ୍କୃତିଚିହ୍ନ ପ୍ରଦାନ କରିଥିଲେ। 2026 ସୁଦ୍ଧା ଓଡ଼ିଶା ନକ୍ସଲମୁକ୍ତ ହୋଇଥିବାରୁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜ୍ୟ ପୁଲିସ୍କୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ଗତ 2025 ମସିହାଠାରୁ 2026 ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟରେ 27 ଜଣ ମାଓବାଦୀ

0: ମୋଦିଙ୍କୁ ନିପାତ କରାଯାଇଥିବା ଶ୍ରୀ ପଣ୍ଡା କହିଛନ୍ତି। ରାଜ୍ୟ ବାହାରେ ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ କ୍ରାଇମ୍ବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ପକ୍ଷରୁ ଅପରେସନ୍ ଅନ୍ୱେଷଣ ଆରମ୍ଭ କରାଯିବ। ଆସନ୍ତା 21 ତାରିଖଠାରୁ 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ। ପୁରୀ ଶ୍ରୀମନ୍ଦିରରେ ଆଜି ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ କରାଯିବ। ମଧ୍ୟାହ୍ନ ଧୂପ ନୀତି ପରେ ପ୍ରାଧିକୃତ ଟିମ୍ ଦ୍ୱାରା ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଗଣତି ହେବ, ଫଳରେ ଆଜି ଭିତରକାଠ ଦର୍ଶନ ବନ୍ଦ ରହିବ ଏବଂ ଶ୍ରଦ୍ଧାଳୁମାନେ କେବଳ ବାହାର କାଠରୁ ଦର୍ଶନ କରିପାରିବେ। ଚଳିତ ମାସରେ ମୋଟ 9 ଦିନ ଧରି ଗଣତି କାର୍ଯ୍ୟ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 2 ଦିନ ଗଣତି ହୋଇଥିଲା। କଟକ ଜିଲ୍ଲାରେ ଜନଭାଗିଦାରୀ ଅଭିଯାନ ଅନ୍ତର୍ଗତ ଜନଜାତି ଗରିମା ଉତ୍ସବ ଆରମ୍ଭ ହୋଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧା ଅଭିଯାନ ଶୁଭାରମ୍ଭ କରିଛନ୍ତି। ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର 21 ଜନଜାତି ବହୁଳ ଗ୍ରାମରେ ଏହା ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲିବ। ସୁବର୍ଣ୍ଣପୁର ଜିଲ୍ଲାର ବୀର ମହାରାଜପୁର ବ୍ଲକର ବହଲପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ଜନଜାତୀୟ ଗାରିମା ଉତ୍ସବ 2026ର ଶୁଭାରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଜନଭାଗିଦାରୀ ସବ୍ସେ ଦୂର ସବ୍ସେ ପହେଲେ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ରାୟଗଡ଼ା ଜିଲ୍ଲାରେ ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ଜନଭାଗିଦାରୀ ସବ୍ସେ ଦୂର ସବ୍ସେ ପହେଲେ ଅଭିଯାନ ଆରମ୍ଭ ହୋଇଛି। ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର 525 ଗାଁରେ ଏହି ଅଭିଯାନ ଚାଲିବ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀ ଭଞ୍ଜପୁର ସ୍ୱତନ୍ତ୍ର ଟ୍ରେନ୍କୁ ନିୟମିତ ଏକ୍ସପ୍ରେସ୍ ଟ୍ରେନ୍ ଭାବେ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଛି। ପୂର୍ବତଟ ରେଳପଥର ସୂଚନା ଅନୁସାରେ ଭଞ୍ଜପୁର ପୁରୀ ଭଞ୍ଜପୁର ସ୍ୱେଶାଲ୍ ଟ୍ରେନ୍ ଭଞ୍ଜପୁର ପୁରୀ ଭଞ୍ଜପୁର ଏକ୍ସପ୍ରେସ୍ ଟ୍ରେନ୍ ଭାବେ ଚଳାଚଳ କରିବା ସହ ଆସନ୍ତା 21 ଓ 22 ତାରିଖରୁ ଉଭୟ ପଟରୁ ଯାତ୍ରା ଆରମ୍ଭ କରିବ। ଏହି ଟ୍ରେନ୍ ବାରିପଦା ବାଲେଶ୍ୱର ସୋର ଭଦ୍ରକ ଯାଜପୁର ରୋଡ୍ କଟକ ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ୍ ଦେଇ ଯାତ୍ରା କରିବ। ନୂଆପଡ଼ା ଜିଲ୍ଲାରେ ଅଭିଯୋଗ ଶୁଣାଣି ଶିବିରରେ ଯୋଗ ଦେଉଥିବା ଅଧିକାରୀମାନଙ୍କୁ ମିଳିତ ଭାବେ ଯାତ୍ରା କରିବା ଲାଗି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଇନ୍ଧନ ବ୍ୟବହାର କମ୍ କରିବା ଉଦ୍ଦେଶ୍ୟରେ ସାଇକେଲ ଓ ମୋଟରସାଇକେଲ ବ୍ୟବହାର କରିବା କିମ୍ବା ଚାଲି ଚାଲି ଯିବା ଲାଗି ଜିଲ୍ଲାପାଳ କହିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀର ମିଳିତ ସହଯୋଗରେ କଟକ ଶହୀଦ ଭବନରେ 2 ଦିନିଆ ଉତ୍କଳୀୟ ସଂକୀର୍ତ୍ତନ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି। ମେଳାରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଥିଲେ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 2 ଦିନ ମଧ୍ୟରେ ତାପମାତ୍ରା ଆହୁରି 2ରୁ 3 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆସନ୍ତା 4 ଦିନ ପର୍ଯ୍ୟନ୍ତ ଗୁଳୁଗୁଳି ସହ ଗ୍ରୀଷ୍ମ ଲହରୀ ବୃଦ୍ଧି ପାଇବା ନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 17 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ ହୋଇଥିବାବେଳେ ଝାରସୁଗୁଡ଼ାଠାରେ ସର୍ବୋଚ୍ଚ ତାପମାତ୍ରା 43.4 ଡିଗ୍ରୀ ସେଲ୍ସିୟସ୍ ରହିଥିଲା। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଇସୋନୋଫିଲିଆ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶରତ ଚନ୍ଦ୍ର ପାଣିଗ୍ରାହୀ।
2: ଆମ ଶରୀରରେ ଥିବା ଶ୍ୱେତ ରକ୍ତକଣିକା ଯାହାକୁ WBC ବା ହ୍ୱାଇଟ୍ ବ୍ଲଡ୍ ସେଲ୍ କୁହାଯାଏ, ସେଥିରେ ଇସୋନୋଫିଲ୍ ସେଲ୍ ବଢ଼ିଗଲେ ତାହାକୁ ଇସୋନୋଫିଲିଆ କୁହାଯାଏ। ପ୍ରକୃତ କଥା ହେଲା, ଇସୋନୋଫିଲିଆ ଏକ ରୋଗ ନୁହେଁ, ଏହା ରୋଗୀର ଗୋଟିଏ ସାମୟିକ ଅବସ୍ଥା। ରୋଗ ନିରୂପଣ ପାଇଁ ରକ୍ତ ପରୀକ୍ଷା କରାଯାଏ। ରକ୍ତରେ DC ବା ଡିଫରେନ୍ସିଆଲ୍ କାଉଣ୍ଟ କରାଗଲେ ଇସୋନୋଫିଲିଆ କେତେ ଅଛି ତାହା ଜଣାପଡ଼େ। ବର୍ତ୍ତମାନ ଜଳବାୟୁ ବା ତାପମାତ୍ରାକୁ ନେଇ ହିସାବ କଲେ ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କରେ 5-6 ବା ଅତି ବେଶୀରେ 7-8% ପର୍ଯ୍ୟନ୍ତ ଇସୋନୋଫିଲର ନର୍ମାଲ୍ ବା ସାଧାରଣ ଅବସ୍ଥା, ଯାହା ରୋଗୀର ବିଶେଷ କିଛି କ୍ଷତି କରେ ନାହିଁ। 8-10 ହେଲେ ଇସୋନୋଫିଲିଆ ରୋଗୀର କ୍ଷତି ଘଟାଇଥାଏ। ମାତ୍ର ଉପକୂଳ ଜିଲ୍ଲା ଭିନ୍ନ, ଅନ୍ୟ ଜିଲ୍ଲାମାନଙ୍କରେ 0-3 ପର୍ଯ୍ୟନ୍ତ ନର୍ମାଲ୍ ବା ସାଧାରଣ ଅବସ୍ଥା, ତାଠାରୁ ଅଧିକ ହେଲେ ଇସୋନୋଫିଲିଆ ବଢ଼ିଯାଇଛି ବୋଲି ବୁଝାଯାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଗଲେ ଆମକୁ ବିଭିନ୍ନ ପ୍ରକାର ରୋଗ ଆକ୍ରମଣର ଶିକାର ହେବାକୁ ପଡ଼େ। ତେଣୁ ରୋଗର ଚିକିତ୍ସା ପୂର୍ବରୁ ଆମକୁ ରକ୍ତ ପରୀକ୍ଷା କରିବାକୁ ହେଲେ ପ୍ରଥମେ DC ପରୀକ୍ଷା କରାଇବା ଦରକାର। ଏବେ ଆସନ୍ତୁ ଜାଣିବା, ଇସୋନୋଫିଲିଆ ଆମ ରକ୍ତରେ ରହିଲେ ଆମ ଶରୀରରେ କେଉଁ କେଉଁ ଲକ୍ଷଣ ଦେଖାଯାଏ ବା କେଉଁ କେଉଁ ରୋଗ ହେଲେ ଇସୋନୋଫିଲିଆ ଦେଖାଯାଏ। ଅଳ୍ପ ଅଳ୍ପ କାଶ ହେଲେ, ଅଣନିଶ୍ୱାସୀ ଲାଗିଲେ, ଦେହ ହାତ ଘୋଡ଼ାବିନ୍ଧା ହେଲେ, ଜ୍ୱର ଜ୍ୱର ଲାଗିଲେ, ଦେହ ହାତ କୁଣ୍ଡାଇ ହେଲେ, ମୁହଁ ହାତ ଗୋଡ଼ ଫୁଲିଲା ପରି ଦେଖାଦେଲେ, ମୁଣ୍ଡ ବିନ୍ଧିଲେ, ଆଖି ଅନେକ ଦିନ ଲାଲ ରହିଲେ, ଭୋର ଭୋର ଛିଙ୍କ ହେଲେ ଇସୋନୋଫିଲିଆ ଲକ୍ଷଣ ଥିବାର ଜଣାପଡ଼େ। ଦେହରେ ପୁରୁଣା ଥଣ୍ଡା ଥିବା ଏବଂ ଫାଇଲେରିଆ ରୋଗୀଙ୍କ ଦେହରେ ଇସୋନୋଫିଲିଆ ଅଧିକ ଥାଏ। ଛାତିରେ କଫ ରହିଲେ, ଶ୍ୱାସ ବା ନିମୋନିଆ ଭଳି ରୋଗୀ ଦେହରେ ଇସୋନୋଫିଲିଆ ଅଧିକ ଥାଏ। କୌଣସି ଆଣ୍ଠୁଗଣ୍ଠି ଜନିତ ରୋଗ

0: ଯଥା ରିମାଟିଜିମ୍ ଏବଂ ଅଷ୍ଟିଓ ଆର୍ଥ୍ରାଇଟିସ୍ ଭଳି ରୋଗ ଥିଲେ ଇସନଫୁଲିଆ ଅଧିକ ଥାଏ। ରକ୍ତ କର୍କଟ, ଯକ୍ଷ୍ମା ବା ଟ୍ୟୁବରକୁଲୋସିସ୍ ପରି ରୋଗୀଙ୍କ ଦେହରେ ଏହା ଅଧିକ ମାତ୍ରାରେ ଥିବାର ଜଣାଯାଏ। ଲିକୁମିଆ, ଟନସିଲାଇଟିସ୍, ମେନେଙ୍ଗାଇଟିସ୍, ଡିପ୍ଥିରିଆ, ମିଜିଲ୍, ସ୍ମଲପକ୍ସ, ଚିକେନପକ୍ସ ହୋଇଥିବା ରୋଗୀଙ୍କ ରକ୍ତରେ ଇସନଫୁଲିଆ ଅଧିକ ରହିଥିବାର ଦେଖାଯାଏ। ପ୍ରଥମରୁ ଆଲୋଚନା କରାଯାଇଛି, ଏହା ଏକ ରୋଗ ନୁହେଁ, ମାତ୍ର ରୋଗୀକୁ ଭଲ କରାଇବାରେ ବାଧକ ସୃଷ୍ଟି କରେ। ଏହିଭଳି ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କଲେ ଆରୋଗ୍ୟ ଲାଭ କରିପାରିବେ। ହୋମିଓପାଥି ଚିକିତ୍ସାରେ ଇସନଫୁଲିଆର ଚିକିତ୍ସା ମଧ୍ୟ କରାଯାଇପାରେ। ହୋମିଓପାଥିର ବଡ଼ ବିଶେଷତ୍ୱ ହେଉଛି, ଆମେ ରୋଗକୁ ଚିକିତ୍ସା ନକରି ରୋଗର ଲକ୍ଷଣକୁ ଆଧାର କରି ଚିକିତ୍ସା କରିଥାଉଁ। ଜଣେ ରୋଗୀ ହୋମିଓପାଥିକ ଡାକ୍ତରଙ୍କ ପାଖରେ ତାର ରୋଗ ସମ୍ପର୍କରେ ନ କହି ତାର ଲକ୍ଷଣଗୁଡ଼ିକୁ ଯଦି ଠିକ୍ ଠିକ୍ ଭାବରେ କହିପାରିବ, ଅର୍ଥାତ୍ ମୁଁ ଗୋଟିଏ ଉଦାହରଣ ଦେଇ ଆପଣଙ୍କୁ କହୁଛି, ମୋତେ ବହୁତ ଶୋଷ ଲାଗୁଛି, ପ୍ରତି ଅଧଘଣ୍ଟା ବା ଏକ ଘଣ୍ଟା ଅନ୍ତରରେ ବହୁତ ପାଣି ପିଇବାକୁ ଇଚ୍ଛା ହେଉଛି, କିମ୍ବା ଶୋଷ ଆଦୌ ଲାଗୁନାହିଁ, କିମ୍ବା ମୋତେ ବହୁତ ଶୋଷ ଲାଗୁଛି କିନ୍ତୁ ପାଣି ପିଇବାକୁ ଇଚ୍ଛା ହେଉନି, ଏହିପରି ଭାବରେ କହିଲେ ଜଣେ ହୋମିଓପାଥି ଡାକ୍ତର ଆପଣଙ୍କୁ ସଠିକ୍ ଚିକିତ୍ସା କରାଇପାରିବେ। ହୋମିଓପାଥିକର ଲକ୍ଷଣ ଅନୁସାରେ ଇସନଫୁଲିଆ ପାଇଁ ଅନେକ ଔଷଧ ଯଥା ଆର୍ସେନିକ ଆଲବମ୍, ନେଟ୍ରିମ୍ ସଲ୍ଫ, ନେଟ୍ରିମ୍ୟୁର, ବ୍ରାଇନିଆ, ବେଲାଡୁନା, ସଲଫର, ରଷ୍ଟକ୍ସ, ରୋଡୋଡେଣ୍ଡ୍ରମ୍, ଥୁଜା, ଟ୍ୟୁବରକୁଲିନମ୍, ଜେଲସିମିୟମ୍, ଉସିମମ୍ ସେଙ୍କ୍ଟମ୍ ଇତ୍ୟାଦି ଔଷଧକୁ ଧାରାବାହିକ ବ୍ୟବହାର କରାଯାଇଥାଏ। ପୁରୁଣା ରୋଗ ଶରୀରରେ ଥିଲେ ଏହା ଭଲ ହେବା ପାଇଁ ଅନେକ ଦିନ ଲାଗିଥାଏ। ଡାକ୍ତରଙ୍କ ଠାରୁ ଔଷଧ ଖାଇଲେ ହୁଏତ ଅଳ୍ପ ଦିନରେ ଭଲ ଲାଗିପାରେ। ରୋଗୀ ଭାବନ୍ତି ମୋର ରୋଗ ଛାଡ଼ିଗଲା, ମାତ୍ର ରୋଗ ଛାଡ଼ିନଥାଏ। ଗୋଟିଏ ଗୋଟିଏ ରୋଗ 3 ମାସରୁ 6 ମାସ ବା 6 ମାସରୁ ଅଧିକ ବା ବର୍ଷାଧିକ କାଳ ଔଷଧ ସେବନ କଲେ ଭଲ ହୋଇଥାଏ। ଆମକୁ ସେତେଦିନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବାକୁ ପଡ଼େ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଇସନଫିଲିଆ ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଶରତଚନ୍ଦ୍ର ପାଣିଗ୍ରାହୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଡିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତ ଓ ନରୱେ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶ କ୍ଷେତ୍ର ବୃଦ୍ଧି ପାଇଛି କହିଲେ ପ୍ରଧାନମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଛତିଶଗଡ଼ର ଜଗଦଲପୁରରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ଦେଶର 18 ସହରରେ ଜଳ ମେଟ୍ରୋ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି ଯୋଜନା କହିଲେ ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। କାତାର, ସାଉଦିଆରବ ଏବଂ ୟୁଏଇ ଅନୁରୋଧ କ୍ରମେ ଇରାନ ଉପରେ ଆକ୍ରମଣକୁ ସ୍ଥଗିତ ରଖାଯାଇଛି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 5 ୱିକେଟ୍ରେ ପରାସ୍ତ କଲା ସନ୍ରାଇଜର୍ସ ହାଇଦ୍ରାବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏବଂ ନରୱେ ମଧ୍ୟରେ ବାଣିଜ୍ୟ ଓ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶରେ ବୃଦ୍ଧି ଘଟିଛି। ଓସ୍ଲୋଠାରେ ଅନୁଷ୍ଠିତ ଭାରତ ନରୱେ ବ୍ୟବସାୟ ଏବଂ ଗବେଷଣା ଶୀର୍ଷକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ମୋଦି ଏହା କହିଛନ୍ତି। ଚୁକ୍ତିନାମା ଅଧୀନରେ ଉଭୟ ଦେଶ 100 ବିଲିୟନ୍ ଆମେରିକୀୟ ଡଲାର ନିବେଶ ଲକ୍ଷ୍ୟ ଏବଂ ଭାରତରେ 10 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ପ୍ରୟାସ ଜାରି ରଖିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜାହାଜ ନିର୍ମାଣ, ସବୁଜ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ସ୍ୱାସ୍ଥ୍ୟ ପ୍ରଯୁକ୍ତିବିଦ୍ୟା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ଷ୍ଟାର୍ଟଅପ୍ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଭାରତରେ ବ୍ୟାପକ ନିବେଶ ସୁଯୋଗ ରହିଛି। ଏହାର ସୁଯୋଗ ନେବାକୁ ଶ୍ରୀ ମୋଦି ନରୱେ ବ୍ୟବସାୟୀ ଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି। ଭାରତର ମହତ୍ୱାକାଂକ୍ଷୀ ସବୁଜ ପରିବର୍ତ୍ତନ ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି ବର୍ଦ୍ଧିତ ଶକ୍ତି ଚାହିଦା, ଜଳବାୟୁ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ଗ୍ରିଡ୍ ଭିତ୍ତିଭୂମି ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ରହିଥିବା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଉଭୟ ଦେଶର ବ୍ୟବସାୟିକ ସମ୍ପ୍ରଦାୟକୁ ନୂତନ ସହଭାଗିତା ଗଠନ କରିବା ଏବଂ ସହଯୋଗର ଉଦୀୟମାନ କ୍ଷେତ୍ର ଚିହ୍ନଟ କରି ଆର୍ଥିକ ସହଯୋଗକୁ ଅଧିକ ମଜବୁତ କରିବାକୁ ଶ୍ରୀ ମୋଦି ଅନୁରୋଧ କରିଛନ୍ତି।
3: चाहे वो अर्कलो का भारत के फूड सेक्टर में निवेश हो, इक्विनोर से भारत को एलपीजी और एलएनजी सप्लाई की बात

0: ହୋଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ଦୁର୍ନୀତି ନିବାରଣ ଶାଖା ମାମଲାର ତଦନ୍ତ ନିଜ ଅଧୀନକୁ ନେଇଥିଲା। 2024 ଅଗଷ୍ଟ 24 ତାରିଖରେ ଏ ସଂକ୍ରାନ୍ତରେ ଏକ ମାମଲା ପଞ୍ଜିକୃତ ହୋଇଛି। ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲର ବିଭିନ୍ନ କିଣାବିକାରେ ଆର୍ଥିକ ଅନିୟମିତତା ହୋଇଥିବା ନେଇ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୋଧରେ ଅଭିଯୋଗ ରହିଛି। ଅପରେସନ ସିନ୍ଦୁରକୁ ଭାରତର ଏକ ଶକ୍ତିଶାଳୀ ଆତ୍ମବିଶ୍ୱାସୀ ଏବଂ ଦକ୍ଷତା ସମ୍ପନ୍ନ ରାଷ୍ଟ୍ର ପ୍ରମାଣ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବର୍ଣ୍ଣନା କରିଛନ୍ତି। ଭିଏତନାମର ହାନୋଇଠାରେ ଗତକାଲି ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ଶ୍ରୀ ସିଂ ଶତ୍ରୁପକ୍ଷର ଯେକୌଣସି କାର୍ଯ୍ୟର ଦୃଢ଼ ଜବାବ ଦେବାକୁ ଭାରତ ପ୍ରସ୍ତୁତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଏବଂ ପରିବର୍ତ୍ତନ ଭାରତକୁ ବିଶ୍ୱସ୍ତରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ କରିପାରିଛି ବୋଲି ଶ୍ରୀ ସିଂ କହିଛନ୍ତି। ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଛି। ପ୍ରଯୁକ୍ତିବିଦ୍ୟା ଭାରତର ବିକାଶ ପଥରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି ବୋଲି ଶ୍ରୀ ସିଂ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିଜୟୀ ହୋଇଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପର କିଙ୍ଗ୍ସକୁ 5 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 20 ଓଭର୍ରେ 7 ୱିକେଟ୍ ବିନିମୟରେ 180 ରନ୍ ସଂଗ୍ରହ କରିଥିଲା। ହାଇଦ୍ରାବାଦ ପକ୍ଷରୁ ପ୍ୟାଟ୍ କମିନ୍ସ 3ଟି ୱିକେଟ୍ ଅକ୍ତିଆର କରିଥିଲେ। 181 ରନ୍ର ବିଜୟ ଲକ୍ଷ୍ୟକୁ ସନ୍ରାଇଜର୍ସ ହାଇଦ୍ରାବାଦ 19 ଓଭର୍ରେ 5ଟି ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଇଶାନ କିଶନ ଦଳ ପକ୍ଷରୁ ସର୍ବାଧିକ 70 ରନ୍ ସଂଗ୍ରହ କରିଥିଲେ। କିଶନଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏହି ବିଜୟ ସହ ସନ୍ରାଇଜର୍ସ ହାଇଦ୍ରାବାଦ 16 ପଏଣ୍ଟ ହାସଲ କରିଛି। ଚେନ୍ନାଇ ସୁପର କିଙ୍ଗ୍ସ ମାତ୍ର 12 ପଏଣ୍ଟ ହାସଲ କରି ପ୍ଲେ ଅଫ୍ ପର୍ଯ୍ୟାୟରୁ ବାଦ ପଡ଼ିଛି। ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜୟପୁରଠାରେ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଭାରତ ଓ ନରୱେ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶ କ୍ଷେତ୍ର ବୃଦ୍ଧି ପାଇଛି କହିଲେ ପ୍ରଧାନମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଛତିଶଗଡ଼ର ଜଗଦଲପୁରରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ଦେଶର 18ଟି ସହରରେ ଜଳ ମେଟ୍ରୋ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି ଯୋଜନା କହିଲେ ବନ୍ଦର ଜାହାଜ ଚଳାଚଳ ଜଳପଥ ମନ୍ତ୍ରୀ। କାତାର, ସାଉଦି ଆରବ ଏବଂ ୟୁଏଇ ଅନୁରୋଧ କ୍ରମେ ଇରାନ ଉପରେ ଆକ୍ରମଣକୁ ସ୍ଥଗିତ ରଖାଯାଇଛି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ 5 ୱିକେଟ୍ରେ ପରାସ୍ତ କଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz। ସମୟ ସକାଳ 7:25 ପ୍ରଚାର କରୁଛୁ ସାନ୍ତାଳିଆ ଖଳା କାର୍ଯ୍ୟକ୍ରମ। ପ୍ରଯୋଜନା ଏମ୍ ନାଗଭୂଷଣ ମାଝି, ଉପସ୍ଥାପନରେ ଭାଦୁଚରଣ ହାଁସ୍ତା। କାର୍ଯ୍ୟକ୍ରମ ସାନ୍ତାଳିଆ ଆଖଡ଼ା।

ଏଥିସହିତ ଶେଷ ହେଲା ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ, ଗାଇଛନ୍ତି ଶିଳ୍ପୀ ଇରା ମହାନ୍ତି, ନିଜାମଙ୍କ ରଚନା।

ଶିଳ୍ପୀ ଇରା ମହାନ୍ତିଙ୍କ କଣ୍ଠରେ ଶୁଣିଲେ ସୁଗମ ସଙ୍ଗୀତ, ନିଜାମଙ୍କ ରଚନା, ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଆଜି ଭାରି ମନେ ପଡ଼େ ତୋ ମୋ ରାଜାରାଣୀ ଖେଳ, ତୁ ହେଉଥିଲୁ କନିଆଁ ଆଉ ମୁଁ ହେଉଥିଲି ବର। ଦିନର ଆଲୁଅରେ ଆମେ ଦେଖୁଥିଲୁ କେତେ ନା କେତେ ସ୍ୱପ୍ନ। ସେଦିନ ସରିଗଲା, ସେ ସ୍ୱପ୍ନ ଝରିଗଲା, ଅଧାଗଢ଼ା ରହିଗଲା ସପନର କେତେ ବାଲିଘର।

ସେଦିନମାନଙ୍କରେ ଗାଁ ଦାଣ୍ଡ ଦୁଲୁକି ଉଠୁଥିଲା, କମ୍ପି ଯାଉଥିଲା ଗଳିକନ୍ଦି, କେତେ ନା ନଜଣା ଖେଳର ଶବ୍ଦରେ ସାଙ୍ଗସାଥୀମାନଙ୍କର କଳରୋଳରେ ଫାଟି ପଡ଼ୁଥିଲା ଶାନ୍ତସ୍ନିଗ୍ଧ ଗ୍ରାମ୍ୟ ପରିବେଶ। ପାଗଳ ହାତୀ ପରି ମାଡ଼ି ଚାଲୁଥିଲୁ ଆମେ। ସେସବୁ ସିନା ଥିଲା ଆମ ପାଇଁ ଖେଳ, ହେଲେ ଲୋକଙ୍କ ପାଇଁ ତାହା ଥିଲା କାଳ।

ବେଶ ମନେ ଅଛି। ସବୁବେଳେ ଲାଭ କ୍ଷତି ହିସାବରେ ଅଙ୍କ କଷୁଥିବା ଆମ ଗାଁ ତେଜରାତି ଦୋକାନୀ ଧନୀ ସାହୁର ଠକାମି। ଛୋଟ ଛୋଟ ଜିନିଷ ମାପିବାକୁ ଯାଇ ବଡ଼ ବଡ଼ କାଗଜ ପକାଇ ଓଜନ କରି ଫାଙ୍କି ଦେଉଥିବା ଧନୀ ସାହୁକୁ ଗୋଡ଼କୁ ଜନ୍ଦା ବେଡ଼ିଲା ପରି ବେଡ଼ି ଯାଉଥିଲୁ ଆମେ, ଆଉ ଗାଉଥିଲୁ,

କେତେ ଜାକଜମ କରି ପାଳିତ ହେଉଥିଲା ବାର ମାସରେ ତେର ପରବ ମୋ ଗାଁରେ। ସବୁ ପରବର ଥିଲା ସ୍ୱତନ୍ତ୍ର ବାସ୍ନା, ଏକ ନିଆରା ମହକ। ଭାରି ମନେ ପଡ଼େ ସତରେ ସେଦିନ। ଘରେ ଘରେ ପିଠାପଣା ଦିଆନିଆ, ଖିଆପିଆର ଆଶାର ଜମୁଥିଲା। ବନ୍ଧୁ ବାନ୍ଧବ ପ୍ରିୟାପ୍ରୀତିଙ୍କୁ ସଂଖଳିବାକୁ କେତେ ମଧୁର ଆବେଶନ ଥିଲା ତାହା ଅନୁଭବ ହିଁ ଜାଣେ। ନାଚ ଗୀତ ମାଦଳର ତାଳେ ତାଳେ, ସଂଘବଦ୍ଧ ନୃତ୍ୟ, ସଭିଏ ନୂଆ ଲୁଗା ପିନ୍ଧି ଗାଁତଟା ମେଳନ ପଡ଼ିଆରେ ଭେଟାଭେଟି, କେତେ ଆମୋଦଦାୟକ ଥିଲା ସତ।

0: SBI ରୋ ମନି ଆପ୍ ଦୃଷ୍ଟିହୀନଙ୍କୁ ନୋଟ୍‌ର ମୂଲ୍ୟବର୍ଗ ଚିହ୍ନିବାରେ ସାହାଯ୍ୟ କରିଥାଏ। ଏହି ଆପ୍କୁ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ଏବଂ iOS ଆପ୍ ଷ୍ଟୋର୍‌ରୁ ବିନା କୌଣସି ଶୁଳ୍କରେ ଡାଉନଲୋଡ୍ କରାଯାଇପାରିବ। ଆପ୍ ଇନଷ୍ଟଲ୍ କରିବା ପରେ ଇଣ୍ଟରନେଟ୍‌ର ଆଉ ଆବଶ୍ୟକତା ନାହିଁ। ଏହା ଅଫ୍‌ଲାଇନ୍ ମୋଡ୍‌ରେ ବି କାମ କରିଥାଏ। ଆପ୍ ମୂଲ୍ୟବର୍ଗକୁ ଚିହ୍ନଟ କରେ ଏବଂ ଏହାକୁ ହିନ୍ଦୀ, ଇଂରାଜୀ ଏବଂ 11ଟି ଅନ୍ୟ ଭାଷାରେ ଜଣାଇ ଦିଏ। ତା ସହିତ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍‌ର ମୂଲ୍ୟବର୍ଗକୁ ଭାଇବ୍ରେସନ୍ ଇତ୍ୟାଦି ମାଧ୍ୟମରେ ଚିହ୍ନେଇ ଦେଇଥାଏ। ମନେ ରଖିବେ, ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ ଅସଲି କି ନକଲି ଏହାର ପ୍ରମାଣ ପ୍ରଦାନ କରେ ନାହିଁ। ତେଣୁ ଉପଭୋକ୍ତାଙ୍କ ଠାରୁ ସତର୍କତା ଆଶା କରୁଛୁ। RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ମୋ ଗାଁରେ ରଜ ଆସୁଥିଲା ଝୁଲିଝୁଲି ସପନ ଦୋଳିରେ। କୁଆଁରୀମାନଙ୍କର ପାନପିକ ଭଳା ଅଠର ଫାଙ୍କରୁ ଝରି ପଡ଼ୁଥିବା ଖିଲିଖିଲି ହସରେ, ପୋଡ଼ପିଠାର ମୋହମୋହ ବାସ୍ନାରେ, ଆଉ ମୋ ଗାଁର ଯୁବକମାନଙ୍କର କବାଡ଼ି ଖେଳର କବାଡ଼ି କବାଡ଼ି ଡାକରେ, ଟିକି ଟିକି କୁନାକୁନିମାନେ ରଜଦୋଳି ଗୀତରେ ଝୁମି ଉଠୁଥିଲେ ଆଉ ଗାଉଥିଲେ

ଦଶଖଣ୍ଡ ଗାଁରେ ବେଶ ପ୍ରସିଦ୍ଧ ଥିଲା ମୋ ଗାଁର ଚଇତି ପରବ ଉଡ଼ାଯାତ୍ରା ଆଉ ଗ୍ରାମଦେବତୀଙ୍କ ପୂଜା। ହର ହର ମହାଦେବ ଡାକରେ କମ୍ପି ଉଠିଥିଲା ଗାଁ ଦାଣ୍ଡ। ଗ୍ରାମଦେବତୀ ବାସୁଳି ଓ ମଙ୍ଗଳାଙ୍କ ପୀଠରେ ବେଶ ଭିଡ଼ ଜମୁଥିଲା। ଦେହୁରୀର ବୁଝି ହେଉନଥିବା ମନ୍ତ୍ରପାଠ, କାଳିସୀର ସିନ୍ଦୁରବେଳା ମୁହଁ, ହାତରେ ନହ ନହ ନାଚୁଥିବା ବେତ, ଆଉ କେଉଁ କାଳରୁ କଳଙ୍କି ଲଗା ଖଣ୍ଡାସ ଉଦଣ୍ଡ ନୃତ୍ୟ, ତା ସହ ଧୂପ ଓ ଛୁଣାଧୂଆଁର କୁଣ୍ଡଳୀରେ ଏକ ସମ୍ମୋହନକାରୀ ପରିବେଶ।

ଆଜି ବି ମୁଁ ଝୁରି ହୁଏ ମୋର ସେହି ସ୍ୱପ୍ନଝରା ପିଲାଦିନକୁ। ଫେରି ଆସନ୍ତା କି ସେଦିନ, କେହି ଜଣେ ଲେଉଟାଇ ଆଣନ୍ତାନି ମୋ ପିଲାଦିନ। ତା ଆଞ୍ଚୁଳରେ ଭରି ମୁଁ ଦିଅନ୍ତି ମୋର ଏ ଅଲଡ଼ା ଯୌବନ। ସତ ମୁଁ କହୁଛି, ଆଖି ମୁଁ ଛୁଉଁଛି ମୋର ସେହି ପିଲାଦିନ। ନିରୋଳାରେ କରେ ମୋତେ ନୀତି ସମ୍ମୋହନ।

ଗୀତାଞ୍ଜଳି ଆଜି ପାଇଁ ଏତିକି ଶ୍ରୋତାବନ୍ଧୁ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛି ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗା ହର୍ଜ ଯୋଗେ ପ୍ରଚାର କରୁଛୁ ଝୁମର ଗୀତର କାର୍ଯ୍ୟକ୍ରମ। ପରିବେଷଣ କରିଛନ୍ତି ଶିଳ୍ପୀ ସନ୍ତୋଷ କୁମାର ବସା ଏବଂ ସାଥୀ କଳାକାର।

ଶିଳ୍ପୀ ସନ୍ତୋଷ କୁମାର ବୋଷ ଓ ସାଥୀଙ୍କ ପରିବେଷିତ ଝୁମର ଗୀତ ଶୁଣିଲେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ପରବର୍ତ୍ତୀ ଏସଏମଏସଟି ଆସିଛି ଜିଗରଣ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ପଠାଇଛନ୍ତି ସୋମନାଥ ସାହୁ। ଆପଣ ଇଚ୍ଛା ପ୍ରକାଶ କରିଛନ୍ତି ଶୁଣିବାକୁ ପୂଜା ଫୁଲ କଥା ଚିତ୍ରରେ ସୁରେଶ ସ୍ୱାଳିକର ଗାଇଥିବା ଗୀତ ଫୁଲ ଫୁଟି ହସୁଅବା ମଉଳି ଯାଉ। ଏ ସୁନ୍ଦର ଗୀତଟି ଆପଣଙ୍କ ଅନୁରୋଧର ଆମେ ଆପଣଙ୍କ ପାଖରେ ପହଞ୍ଚାଇ ଦେଉଛୁ।

ଚିନ୍ତା କରିବା ଉଚିତ। ଶାଶୁ ବୋହୂ ଉଭୟ ଯଦି ପରସ୍ପର କାଳ ଅନୁସାରେ ଶାଶୁମାନେ ପରିବର୍ତ୍ତିତ ହେବା ଦରକାର ଏବଂ ବୋହୂମାନେ ମଧ୍ୟ ସେ କାଳର ଶାଶୁମାନଙ୍କର କଥା ଚିନ୍ତା କରିବା ଦରକାର। ଯେଉଁମାନେ କରୁଛନ୍ତି ସେଠି ସଂସାର ସୁନ୍ଦର ହେଉଛି, କିନ୍ତୁ ନ କରିବା ଜାଗାରେ ଉଭୟଙ୍କର ବୁଝାମଣାର ଅଭାବ ଏଇଟା ହେଉଛି। ବର୍ତ୍ତମାନ ସାମ୍ପ୍ରତିକ ଆଣବିକ ଯୁଗ ଆଉ କମ୍ପ୍ୟୁଟର ଯୁଗରେ ଶାଶୁମାନଙ୍କୁ ଆମେ ଭିନ୍ନ ଶ୍ରେଣୀଭାଗ କରିବା, ଆମେ ଦେଖିବା ଚାରି ପ୍ରକାର ଶାଶୁ ଅଛି। ଗୋଟିଏ ଶାଶୁ ହେଉଛନ୍ତି ସେ କାଳର ପାଠ ନ ପଢ଼ିଥିବା, ଶାଶୁମାନଙ୍କ ଦ୍ୱାରା ମାଡ଼ ଖାଇ ନିର୍ଯାତିତ ହୋଇଥିବା ଶାଶୁ ସାଧାରଣ ଝିଅ ବୋହୂ, ଯେଉଁମାନେ ଅତି ଉଚ୍ଚ ଶିକ୍ଷିତା ନୁହନ୍ତି କିନ୍ତୁ ଶିକ୍ଷାର ସୁଯୋଗ ପାଇଛନ୍ତି। ଆଉ ଗୋଟିଏ ପ୍ରକାର ସେଇ ଶାଶୁଙ୍କ ପାଖରେ ବି ଖୁବ୍ ଉଚ୍ଚ ଶିକ୍ଷିତା ବୋହୂ ବି ରହୁଛନ୍ତି। ଆଉ ଗୋଟିଏ ଶାଶୁ ହେଉଛନ୍ତି ଯେଉଁମାନେ ନିଜେ ପାଠ ପଢ଼ିଛନ୍ତି ଏବଂ ନିଜେ ଜ୍ଞାନ ଆହରଣ କରିଛନ୍ତି, କିନ୍ତୁ ତତ୍କାଳୀନ ଯେଉଁ ରକ୍ଷଣଶୀଳ ପରିବାର ଯୋଗୁଁ ତାଙ୍କୁ ତାଙ୍କ ସ୍ୱାମୀମାନେ ଚାକିରି କରିବାକୁ ସୁଯୋଗ ଦେଇନାହାନ୍ତି, ତାଙ୍କ ଭିତରେ ବହୁତ ଅଭିମାନ ରହିଛି, ବହୁତ ଅସନ୍ତୋଷ ରହିଛି, ସେମାନେ ଶାଶୁ ହେଇଛନ୍ତି। ବର୍ତ୍ତମାନ ତାଙ୍କ ବୋହୂମାନେ ଚାକିରି କରି ଖୁବ୍ ଭଲ ଭାବରେ ସ୍ୱଚ୍ଛନ୍ଦ ଜୀବନଯାପନ କରୁଛନ୍ତି, ଇଏ ଆଉ ଗୋଟିଏ ପ୍ରକାର ଶାଶୁ। ଆଉ ଗୋଟିଏ ପ୍ରକାର ଶାଶୁ ହେଉଛନ୍ତି ଯେଉଁମାନେ ନିଜେ ଚାକିରି କରିଛନ୍ତି, ପ୍ରତିଷ୍ଠା ଲାଭ କରିଛନ୍ତି, କିନ୍ତୁ ତାଙ୍କ ବୋହୂମାନେ ଯେତେବେଳେ ତାଙ୍କଠୁ ଅଧିକ ଭଲ କରିପାରୁଛନ୍ତି ଏବଂ ତାଙ୍କଠୁ ପ୍ରତି କ୍ଷେତ୍ରରେ ଅତିକ୍ରାନ୍ତ କରିକି ସେମାନେ ଖ୍ୟାତି ଲାଭ କରିପାରୁଛନ୍ତି, ସେଇଭଳି ବୋହୂଙ୍କ ସାଙ୍ଗରେ ଚଳିଲା ବେଳେ ସେମାନଙ୍କର ଅହମ୍ଭାବ ଉପରେ ଆଘାତ ଆସୁଛି ଏବଂ ସେଠି ତାଙ୍କର ଏଇଭଳି ସଂଘର୍ଷ ଘଟୁଛି। ତେଣୁ ଏଇଭଳି ଭାବରେ ଆମ ସମାଜରେ ଆମେ ଦେଖିବାକୁ ପାଉଛୁ ଶାଶୁ ସମ୍ପର୍କ। ଆମ ଝିଅ ବୋହୂମାନେ ଯେତେ ଜାଣିଛନ୍ତି ଆମେ ଜାଣିନୁ, ଏଇଟା ସ୍ୱୀକାର କରିବା କିଛି ଲଜ୍ଜା କଥା ନାହିଁ, କିନ୍ତୁ ଯଦି ସେମାନେ ଆମକୁ ପୁରାପୁରି ଅବଜ୍ଞା କରିବେ ବା ଆମକୁ କିଛି ଗୁରୁତ୍ୱ ନ ଦେବେ, ତେବେ ଯେଉଁମାନଙ୍କର ଅନ୍ୟ ପେଶା ଅଛି ସେ ତ ଅଲଗା, କିନ୍ତୁ ଯାହାର ଅନ୍ୟ ପେଶା ନାହିଁ, ଯେ କେବଳ ଆପଣଙ୍କ ପରିବାରକୁ କେନ୍ଦ୍ର କରିକି ଆଜି ପର୍ଯ୍ୟନ୍ତ ବଢ଼ିଛି, ତାକୁ ଏଇଟା କେତେ ବାଧିବ ସେଇ କଥାଟା ମୋ ବିଚାରରେ ଆଜିକାଲି ବହୁ ଦକ୍ଷ ଏବଂ ସବୁ କ୍ଷେତ୍ରରେ ଭଲ କାମ କରିବା ଭଳି ଜ୍ଞାନ ଥିବା, ପରିବାରକୁ ପୂର୍ଣ୍ଣ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ବିଦୁଷୀ କର୍ମ ତତ୍ପରା ଝିଅମାନଙ୍କର ଟିକିଏ ସ୍ୱାର୍ଥ ତ୍ୟାଗ କରିବା ଦରକାର। ଟିକେ ସହାନୁଭୂତିଶୀଳ ଭାବରେ ପଛ ଯୁଗକୁ ଫେରିଯାଇ ସେ ଯୁଗର ଶାଶୁମାନଙ୍କର ମାନସିକତାକୁ ଟିକେ ନିରୀକ୍ଷଣ କରିବା ଦରକାର ଏବଂ ଭଲ ପାଇବା ଦରକାର। ସେମାନେ ଦେଖିବେ ଯଦି ଟିକେ ଏଇ ପ୍ରକାର ପ୍ରୟୋଗ କରିବେ, ଶାଶୁମାନେ ମଧ୍ୟ ତାଙ୍କୁ ବହୁତ ଭଲ ପାଇବେ ଏବଂ ତାଙ୍କୁ ସବୁ ପ୍ରକାର ସ୍ୱାଧୀନତା ଦେବା ପାଇଁ ଆନନ୍ଦରେ ଆଗଭର ହେବେ। ଏମିତି ବହୁ କ୍ଷେତ୍ରରେ ଘଟୁଛି, ମୁଁ ମୋ ଜୀବନ ଭିତରେ ମୁଁ ବି ଜଣେ ଶାଶୁ, ଗୋଟିଏ ବୋହୂ ମୋର ଚାକିରି କରେ, ସବୁ କାମ କରେ ଏବଂ ମୁଁ ଦେଖୁଛି ଏକାଧାରେ ସେ ଯେତେ କାମ କରିପାରୁଛି, ମୁଁ ବି ଚାକିରି କରୁଥିଲି ମୁଁ କିନ୍ତୁ ଏତେ କାମ କରିପାରୁନଥିଲି ତା ଭଳିଆ, ସେଇଟା ମୁଁ ଅନୁଭବ କରେ। କିନ୍ତୁ ଆମ ଭିତରେ ବୁଝାମଣାଟା ବହୁତ ଭଲ। ସେମିତି ଯୋଉ ବୋହୂ ଚାକିରି ନ କରିଛି ସେ ଘର ଯାକର ସମସ୍ତଙ୍କ କଥା ବୁଝେ, ପରିବାରର ସମସ୍ତଙ୍କ କଥା ବୁଝେ। ମୁଁ ସବୁବେଳେ କହେ ମୋ ମା ଲକ୍ଷ୍ମୀ ଆସିଛି, ସିଏ ସବୁ କରୁଛି, ମୋ ଦେହରେ ଧୂଳି ମୂଳି ଲାଗୁନି। ଏଇ ଯୋଉ ଗୋଟିଏ ଜଣଙ୍କର ଭଲ ଗୁଣକୁ ପ୍ରଶଂସା କରିବା ପାଇଁ ମାନସିକତା ଥିବା ଦରକାର। ଅନେକ କ୍ଷେତ୍ରରେ ମୁଁ ଦେଖିଛି ଭଲ ଯୋଗ୍ୟ ବୋହୂମାନେ ଅଛନ୍ତି, ଶାଶୁମାନଙ୍କୁ ବାଧ୍ୟ କହିବାକୁ ଯେ ମୋ ବୋହୂଟା ଯୋଗ୍ୟ ବୋଲି। ସେ କହେ ମଲା ଏ ତ ରହିଛି ତାଙ୍କର ଗ୍ୟାସ ଚୁଲି ପ୍ରେସର କୁକର ଆଉ ସବୁ ଯନ୍ତ୍ରପାତିରେ କରିଦେଉଛନ୍ତି, ଆଉ କରିକିରି ବାଡ଼ିକିରି ଥୋଇଦେଲେ ବଡ କଥାଟା କଣ ହେଲା, ଆମେ ତ କେତେ କଷ୍ଟ କରିକିରି କେମିତି ଘଷି ଜାଳି ପୋଡ଼ପିଠା କରୁଥିଲୁ ଅମୁକ କରୁଥିଲୁ, ଏକାଳରେ ସବୁ ଝିଅଙ୍କର ହାତ ଗୋଡ ଲାଗୁନି କରୁଛନ୍ତି। ମୁଁ ଉଦାହରଣ ସ୍ୱରୂପ କହୁଛି, ଗୋଟେ ଝିଅଟିଏ ଅଛି ଅଧ୍ୟାପିକା ହେଇଛି, ଚାକିରି କରୁଛି, ପୋଡ଼ପିଠା କଲା, ଓଭେନରେ କଲା, ଶାଶୁଙ୍କୁ ପଚାରିଲା କଲା ବୋମ ଇଏ କହୁଥିଲେ ଆପଣ କେମିତି ଘଷିରେ ପୋଡ଼ପିଠା କରୁଛନ୍ତି, ବଢିଆ ପୋଡ଼ପିଠା ଲାଗେ କରେ, ଏବେ ତ ସବୁ ସୁବିଧା ହେଇଗଲାଣି, କିନ୍ତୁ ଆଣଟା ଯଦି ଠିକଣା ନହବ ପୋଡ଼ପିଠା କଣ ଭଲ ହବ, ଆପଣ ଯେମିତି ଆଣ କରୁଥିଲେ ମତେ ଟିକେ ବତେଇ ଦିଅନ୍ତୁ, ମୁଁ ତାପରେ ଏଥିରେ କହିବି। ନା ଲୋ ଝିଅ ତମେ ତ କେତେ ପାଠ ପଢୁଛୁ, ନା ପାଠ ପଢିଲେ କଣ ହେଲା, ଆମେ କଣ ଏଗୁଡାକ ଜାଣିଛୁ, ଏ ବିରି ଚାଉଳ ପୋଡ଼ପିଠା, ନା ହଉ ଲୋ ଝିଅ ସେଠୁ ସବୁ ବତେଇ ଦେଲେ। ବୋହୂ କଲା, ବୋହୂ ଯେତେବେଳେ କରିକି ସେଠି ବସେଇଲା ପୋଡ଼ପିଠା କଡା ହେଇଗଲା, ସାଙ୍ଗେ ସାଙ୍ଗେ ବୋହୂ କଲା ପିଠା ବୋହୂ କରୁଛନ୍ତି, ବୋହୁ କେମିତି ଓଭେନରେ ପିଠା କଲା, ନା ମଲା ବୋହୁ ସବୁ ବତେଇ ଦେଲେ ମୁଁ କଲି ନା ମତେ କଣ ଆସିଥାନ୍ତା, ଏଇଟା ପୁଣି ଦେଖୁନୁ କେତେ ବଢିଆ ହେଇଛି। ପୁଅ ଖାଇକିରି କହିଲା ହଁ ଲୋ ବୋହୁ ତୁ ଯେମିତି ସକାଳେ କରୁଥିଲୁ ସେମିତିଆ ଲାଗୁଛି। ବୋହୁ କହିଲା ନାଇଁ ରେ ପୁଅ ଏଇ ଯୋଉ ଯନ୍ତ୍ର ଆଉ ତମେ ଯେମିତି କରୁଛ ସେଇଥିରେ ହଉଛି, ନା ବୋହୁକୁ କଣ ଏଗୁଡାକ ଜଣାଥିଲା, ମୋଠୁ କେତେ ଭଲ ଜାଣିଛି ଆମ ବୋହୂ। ଶାଶୁକୁ ଟିକେ ଗୁରୁତ୍ୱ ଦେବା ଫଳରେ ଶାଶୁ ବୋହୁ ପ୍ରତି ସହାନୁଭୂତିଶୀଳ ହେଲେ, ବୋହୁ କଲେଜ ଯିବାକୁ ତରବର ହଉଛି, ଶାଶୁ କହିଲେ ହଲୋ ଝିଅ ତୁ ଆମର ଚଞ୍ଚଳ ବସିଲୁ, ମୁଁ ଖାଇବାକୁ ବାଡ଼ିଦେ, ତୁ ଖାଇକି ଗଲୁ, ମୁଁ ପୁଅକୁ ଖାଇବାକୁ ଦେଇଦେଉଛି, ତୋର ତେଣେ କ୍ଲାସ ଡେରି ହେଇଯିବ ତୁ ବେଗେ ଯା। ପିଲାମାନଙ୍କ କାମ କରିବାକୁ ଶାଶୁ ଆଗ୍ରହରେ ବାହାରିଲେ, କିନ୍ତୁ ତା ଯଦି ନ କଲେ ତାହେଲେ ଶାଶୁ ମୁଁ ଶ୍ରେଷ୍ଠ ଏ ଭାବନା ଯୋଉ ତାଙ୍କ ମନ ଭିତରେ ସୁପ୍ତ ଅଛି ସେଇଟା ଉପରେ ଆଘାତ ଆସେ। ଯୋଉଠି ଏ କଥା କରାଯାଏ ସେଠି ଘରେ ଶାନ୍ତି ରହେ ଏବଂ ସେଇ ମଫସଲ ଶାଶୁମାନେ ମଧ୍ୟ ଆପଣାର ଶିକ୍ଷିତା ବୋହୂ ପାଇଁ ବେଶ ଗର୍ବ ଅନୁଭବ କରନ୍ତି, ଘରକୁ ସୁନ୍ଦର କରନ୍ତି, ଯଥେଷ୍ଟ କାର୍ଯ୍ୟ କରନ୍ତି। ପ୍ରକୃତରେ ଯୋଉମାନେ ଶାଶୁଙ୍କ

0: ଶବ୍ଦଟି ଭଲ ବ୍ୟବହାର କରନ୍ତି ଏବଂ ଶାଶୁଙ୍କର ମନସ୍ତତ୍ତ୍ୱ ବୁଝିବାକୁ ସମର୍ଥ ହୁଅନ୍ତି, ସେଠି ଶାଶୁମାନେ ନାତି ନାତୁଣୀକି ଯେତେ ଆଦରରେ ଯେତେ ଭଲରେ ରଖିଛନ୍ତି, ଏ ଦୃଷ୍ଟାନ୍ତ ଆଜିକାଲି ଦିନକୁ ଦିନ ବଢିବାରେ ଲାଗିଛି।
1: କିନ୍ତୁ ବର୍ତ୍ତମାନ ଦେଖାଯାଉଛି ପୁଅମାନେ ଚାକିରି କରିକି ବାହାରକୁ ଗଲେ, ବୋହୂମାନେ ତାଙ୍କ ସାଙ୍ଗରେ ସେଠି ବି ଚାକିରି କଲେ, ବାପା ମା ବୁଢା ବୟସରେ ଏକୁଟିଆ ପ୍ରାୟ ଅଧିକାଂଶ ଜାଗାରେ ରହୁଛନ୍ତି। ସେ କ୍ଷେତ୍ରରେ ବାପା ମା ପୁଅ ବୋହୂଙ୍କ ପାଖକୁ ଯିବାକୁ ଇଚ୍ଛା ନ କରିବାର କାରଣ କଣ ହେଇଥାଏ ବୋଲି ଆପଣ ଭାବୁଛନ୍ତି?
0: ପ୍ରକୃତରେ ଇଚ୍ଛା ନ କରିବାର କାରଣ ହଉଛି ଯେ ସେମାନଙ୍କ ଗୁରୁତ୍ୱ କମିଯାଉଛି। ସେଠି ଜଣେ ଶାଶୁଙ୍କ କଥା କହୁଛି, ସେ ସେଠି ଗଲେ ରହିଲେ ସାତ ମାସ ପରେ ସେ ଆସି ଆପଣା ପିଣ୍ଡାରେ ବସିଛନ୍ତି, ମୁଁ ଦିନେ ଯାଇଛି ଦେଖା ହେଲା, ମୁଁ କହିଲି କଣ କିଅ ନାନୀ ତମେ କଣ ପଳେଇ ଆଇଲଣି ଏଡ଼େ ବେଗି, ତମେ ବମ୍ବେ ରହିଲଣି କି ନା ଲୋ କହନି ଲୋ ଝିଅ ତୁ ତ ଲେଖିକା ଶୁଣୁ ମୋ ଦୁଃଖ। ମୁଁ କହିଲି କଣ ହେଲା ନା ଲୋ ଗଲି ତ ସେଠି ରହିଲି, ଭାଷା ତ ବୁଝୁନି, ସେଠି ତାଙ୍କର ମରାଠୀ ଭାଷାରେ କଥା କହୁଛନ୍ତି, ବୋହୁ ଯିବ ଚାକିରି କି ପୁଅ ଯିବ ଚାକିରି କି ଏ ନାତି ନାତୁଣୀ ସିଏ ଯିଏ ପଢିବାକୁ। ମୁଁ ଘରେ ଏକୁଟି କଲିଙ୍ଗ ବେଲ୍ ବାଜିଲା, ମୁଁ ଗଲି ସେ ବେଲ୍କୁ ଶୁଣିକିରି କବାଟ ଫିଟେଇବାକୁ, ଦିନକ କଥା କହୁଛି କିଏ ଖୋଜୁଛି ବୋହୁକୁ, କିଏ ଖୋଜୁଛି ପୁଅକୁ, କିଏ ଖୋଜୁଛି ନାତୁଣୀ କି, କିଏ ଖୋଜୁଛି ସେଇ ସାତ ବର୍ଷର ନାତି ଟୋକାକୁ, ଆଲୋ ଅଶୀ ବର୍ଷର ଉଡିକି କେହି ଖୋଜୁନାହାନ୍ତି। ଦିନେ ଦିନେ ଲଗାତର ମୁଁ ଦେଖିଲି ହଇଲ ମୁଁ କାହିଁକି ଏଠି ରହିବି, ମୋତେ କେହି ଲୋଡ଼ୁନାହାନ୍ତି କି ଖୋଜୁନାହାନ୍ତି। ବୋହୁ ହେଲେ କଣ ତା ଆଏ ମା ତମେ ପରିବାର ଦିଟା କାଟିବ, ବୋହୁ କହୁଛି ବସ ବସ ତମେ କିଛି ଦରକାର ନାହିଁ ମୁଁ କରିକି ଦଉଛି, ମୋର ହାତ ଲାଗୁନି ଗୋଡ଼ ଲାଗୁନି, ଗୋଟେ ଟିଭି ଆଡକୁ ଚାହିଁକିରି ବସିଥିବେ କାନ୍ଥ ଚାରିପଟ ବନ୍ଦ କରିକିରି, ଯିଏ ଆସିଲେ ଭାବିବେ ଆହା କିଏ ମୋତେ ପଚାରୁ ହୟ ମାଉସୀ କେମିତି ଅଛ କେହି ପଚାରୁନାହାନ୍ତି। ମୁଁ ଆସି ପୁଅକୁ କହିଲି, ମୁଁ କହିଲି ବାପରେ ତୁ ଯାହା କଲେ କର ପଛକେ, ମୋ ଘରେ ମୁଁ ଦାଣ୍ଡପିଣ୍ଡାରେ ବସିଲେ ପାଞ୍ଚ ଲୋକ ଆଇଲେ, ଯୋଗୀ ଭିକାରୀ ଆଇଲେ ମୁଁ ତାଙ୍କ ମୁଠେ ମୁଠେ ଚାଉଳ ଦେଲି, କିଏ ଘରଟାକୁ ଓଳେଇ ଦେଲା କାହାର ଅସୁବିଧା ହେଇଛି ତାକୁ ଡାଲି ଟିକେ ବଳିଛି ଭାତ ଗୋଟେ ବଳିଛି ଦେଲି, ଆଉ ମୁଁ ଏଠି ରହିବିନି ସେଠି ମୁଁ ପଳେଇ ଆସେ। ଇଏ ହଉଛି ଗୋଟେ ପ୍ରକାର କଥା। ପୁଣି ଯୋଉମାନେ ବି ଯାଉଛନ୍ତି ବୋହୂମାନେ ସେମାନେ ଟିକେ ସ୍ୱାର୍ଥପର ହେଇକି ଡାକୁଛନ୍ତି, ଯଥା ଦୁଇ ପୁଅ ଅଛନ୍ତି, ବଡ଼ ପୁଅର ପିଲାମାନେ ଭଲ ପାଠ ପଢ଼ନ୍ତି ଏବଂ ବଡ଼ ପୁଅର ବାପା ହେଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ, ତେଣୁ ସେ କହିଲା ବାପା ମୋ ପାଖରେ ରହିବେ ମୋ ପୁଅକୁ ଟିକେ ଦେଖିବେ ପଢା ତାର, ସେ ଯେମିତି ଫାଷ୍ଟ ହବ ଭାରି ବ୍ରିଲିଆଣ୍ଟ ପିଲା। ସାନ ପୁଅ କହିଲା ବୋଉ ମୋ ପାଖରେ ରହିବ କାହିଁକିନା ମୋ ସ୍ତ୍ରୀ ଚାକିରି କରିଛି ଏବେ ସେ ମ୍ୟାଟର୍ନିଟି ଲିଭ୍ ନେଇଛି ଆଉ ତାର ପିଲା ହବ ବୋଉ ରହିବ। ଆଚ୍ଛା ଯେତେବେଳେ ବୁଢା ବୟସରେ ସ୍ୱାମୀ ସ୍ତ୍ରୀ ପରସ୍ପର ପାଖରେ ରହିବାକୁ ଚାହାନ୍ତି, ସେତେବେଳେ ଯଦି ମା ଯାଇକରି ଗୋଟେ ପୁଅ ପାଖରେ ରହିଲା କଣ ହବ, ଏଥିରେ ସେ କେମିତି ରାଜି ସବୁ ଦରକାର ନାହିଁ ବାବା, ଆମେ ଯେମିତି ରହୁଛୁ ଆମେ ଦିଅଙ୍କ ପାଖରେ ଦୀପ ବସେଇବୁ ଆମ ପିଲେ ଭଲରେ ରହନ୍ତୁ ଆମେ ରହିବୁ। କିନ୍ତୁ ବିଦେଶରେ ଚାକିରି କରୁଥିବା ପୁଅ ବୋହୂମାନେ ତାଙ୍କ ପିଲାଙ୍କୁ କେୟାର ନେବା ପାଇଁ ସେଠି ସୁଯୋଗ ପାଉନାହାନ୍ତି। ଯୋଉଠି ଉଦାର ହୃଦୟ ଶାଶୁ ଯାଇକି ତାଙ୍କ ପାଖରେ ରହୁଛନ୍ତି ସେଠି ଏତେ ସୁନ୍ଦର ସଂସାର ହେଇଛି, ଏମିତି ବହୁତ ଓଡ଼ିଆ ପରିବାର ଦେଖିକି ଆସିଲି ମତେ ଭଲ ଲାଗିଲା। ଫେରିଲା ବେଳକୁ ଥରେ ପାଞ୍ଚଟି ଶାଶୁଙ୍କ ସାଙ୍ଗରେ ମୋର ଦେଖା ହେଲା, ଟିକେ ଓଡ଼ିଆ ନୁହନ୍ତି, ଜଣେ ଓଡ଼ିଆ, ଜଣେ ହେଉଛନ୍ତି ମହାରାଷ୍ଟ୍ରିଆନ, ଜଣେ ହେଉଛନ୍ତି ଆନ୍ଧ୍ରର, ଆଉ ଜଣେ ପଞ୍ଜାବୀ। ଦେଖିଲି ଯେ ସେମାନେ ଏଥିପାଇଁ କମ୍ ତ୍ୟାଗ ସ୍ୱୀକାର କରୁନାହାନ୍ତି। ଆମର ମାଡ୍ରାସି ଭଦ୍ରମହିଳା ଜଣକ ବେଶ ବିଦୁଷୀ, ଇଂରାଜୀରେ ଭଲ କଥା କହିପାରୁଛନ୍ତି, ପଢିଛନ୍ତି ବିଏ ଯାଏ କିନ୍ତୁ ଚାକିରି କେବେ କରିନାହାନ୍ତି। ସେ କହିଲେ ଯେ ପିଲାଦିନେ ମୁଁ ପାଠ ପଢିଥିଲେ ମଧ୍ୟ ମୋତେ ମୋ ଶାଶୁ ଏତେ ଏମାନେ ଥିଲେ ରକ୍ଷଣଶୀଳ ଯେ ମୋତେ ଚାକିରି କରିବାକୁ ଦେଇନଥିଲେ, ଘରୁ ବାହାର କରିଦେଇନଥିଲେ, ମୁଁ ଯାଇନି କିଛି କରିନି, ପିଲାମାନଙ୍କୁ ମଣିଷ କଲି, ନଣନ୍ଦ ଦିଅର କୁନି କୁନି ହେଇଥିଲେ ତାଙ୍କୁ ମଣିଷ କଲି, ମୋ ନିଜ ପୁଅ ଝିଅମାନଙ୍କୁ ମଣିଷ କଲି, ସବୁ କରି ପଠେଇଲି ବିଦେଶକୁ, ତାପରେ ବୋହୁଟା ମୋର ହଇରାଣ ହବ ଚାକିରି କରିବନି, ଏତେ ବ୍ରିଲିଆଣ୍ଟ ଝିଅ ଫାର୍ଷ୍ଟ କ୍ଲାସ ପାଇଛି ସବୁଥିରେ ଡକ୍ଟରେଟ୍ କରିଛି, ମୁଁ ଚାହିଁଲି ନା ସେ କରିବ ବୋଲି, ମୁଁ କହିଲି ପୁଅକୁ ଠିକ ଅଛି ଯିବି, ପୁଅ କହିଲା ଯେ ତୁ ଏକୁଟିଆ, ମୁଁ କହିଲି ତା ହେଇପାରିବନି, ମୁଁ ବୁଢା ବୟସ ମୁଁ ତୋ ବାପାଙ୍କୁ ଛାଡି ଯାଇପାରିନି, ଆମେ ଦିହେଁ ଯାକ ଯିବୁ, ଆମେ ଦିହେଁ ଯାଇ ସେଠି ରହିଲୁ, ବୋହୁର ପିଲା ହେଲା, ଏଇ ଯୋଉ ପୁଅଟିକୁ ମୁଁ ଏଠି କାଖେଇଛି ଅଢେଇ ବର୍ଷ, ଆଜିକି ଚାରି ବର୍ଷ ହେଲା ମୁଁ ଫରେନରେ ଥିଲି ଆସୁଛି। ଯେତେବେଳେ ଆମ ବାବୁଙ୍କୁ ସେଠା ସୁଖ ଲାଗିଲାନି, ସିଏ ଯେତେବେଳେ ଆସିବାକୁ ବ୍ୟସ୍ତ ହେଲେ ମୁଁ ଭାବିଲି ଚାଲି ଆସିବି, ସେତେବେଳେ ବୋହୁ କହିଲା ମା ତମେ ଯାଉଛ ପିଲାକୁ କିଏ ସମ୍ଭାଳିବ ତମେ ନେଇଯାଅ। ବର୍ତ୍ତମାନ ମୋତେ ସେ ବହୁତ ଭଲ ପାଇ ନେଉଛି, କିନ୍ତୁ ବେଳେବେଳେ ଭାବୁଛି ଯେ ଆଉ ତ ବୟସ ନାହିଁ ଯୌବନ ନାହିଁ ଏତେ କାମ କରିବାକୁ, ମନ କହୁଛି ସବୁ ସାହାଯ୍ୟ କରିବି କିନ୍ତୁ ଶରୀର ବେଳେବେଳେ ଚାହୁଁନି। ଆଉ ବେଳେବେଳେ ସତ କଥା କହିଲେ ହବ ଟିକେ ମନ ଭିତରେ କାହିଁକି ବିଦ୍ରୋହ କରିବାକୁ ଇଚ୍ଛା ହଉଛି, ଆମେ କଣ ପାଇଲୁ ଜୀବନରେ, ସମସ୍ତେ ତ ସବୁ ପାଇଲେ ଆମେ କଣ ପାଇଲୁ ଜୀବନରେ, ସେତେବେଳେ ଭାବୁଛି ହଁ ନିଃସ୍ୱାର୍ଥ ପର ମା ମନ ନେଇ ଭାବିଲେ ମୁଁ ଖୁସି ହେବି ଯେ ମୋ ପୁଅର ମୁହଁରେ ମୁଁ ହସ ଦେଖିପାରୁଛି, ମୋ ପୁଅ ସଂସାରଟା ଆନନ୍ଦିତ ମୁଁ ଦେଖିପାରୁଛି, ଅନ୍ତତଃ ଆଜିକାଲିକାର ଭୟଙ୍କର ରୋଗ ଡାଇଭର୍ସ ରୋଗ ସେ ରୋଗରେ ମୋ ପିଲାମାନେ ପୀଡିତ ହଉନାହାନ୍ତି, ଏତିକି ଦେଖି ମୁଁ ଆନନ୍ଦ ପାଉଛି।
1: ନିଜର ଶାଶୁ ହୁଅନ୍ତୁ କାହିଁ ନିଜର ମା ହୁଅନ୍ତୁ, ତାଙ୍କର ଯୋଉ ତ୍ୟାଗ ଝିଅମାନେ ଦେଖୁଛନ୍ତି ବା ବୋହୂମାନେ ଦେଖୁଛନ୍ତି, ସେଥିରୁ ସେମାନେ କଣ ଶିଖିବା ଉଚିତ ତାଙ୍କର ଭବିଷ୍ୟତ ପାଇଁ?
0: ସେମାନଙ୍କର ପ୍ରକୃତ

0: ଭିତରେ ଶିଖିବା ଉଚିତ ଯେ ସେ ଯୁଗରେ ସେମାନେ ଯେତେ ତ୍ୟାଗ କରିଥିଲେ ସେଥିପାଇଁ ଚକ୍ରବୃଦ୍ଧି ହାରରେ ତାଙ୍କୁ ଆମେ ସନ୍ତୋଷ ଆନନ୍ଦ ଦବା, ଏବଂ ଆମେ ଯେତିକି ତ୍ୟାଗ କରିବା ଚକ୍ରବୃଦ୍ଧି ହାରରେ ଆମକୁ ମଧ୍ୟ ଆମର ଭବିଷ୍ୟତ ପିଢ଼ି ତା ଦେବେ। ଗୋଟେ ଭାରି ସୁନ୍ଦର କାହାଣୀ ଥାଏ, ଗୋଟେ ପଥୁରଟେ ଭାଙ୍ଗିଗଲା ବୋଲି ବୁଢ଼ୀ ସେ ପଥୁରେ କ୍ଷୀରି ଖାଉଥିଲା। ମା ରାଗିଗଲା, ପଥୁରୀ ଭାଙ୍ଗିଦେଲୁ, କହିଲା ମୁଁ ବୁଢ଼ୀକି କୋଉଥିରେ କ୍ଷୀରି ଦେବି। ତାପରେ ସ୍କୁଲକୁ ଯିବାକୁ ଡ୍ରେସ୍ କରୁଛି ପୁଅକୁ, ପୁଅ ଯାଉନି କାନ୍ଦୁଛି, କଣ ନା କାହିଁକି ପଥୁରୀ ଭାଙ୍ଗିଲା, ମୁଁ କଣ କରିବି। ମା ରାଗିକି କହିଲା ପଥୁରୀ ଭାଙ୍ଗିଲା ତୋର କଣ ଗଲା, ନା ତୁ ଯେତେବେଳେ ବୁଢ଼ୀ ହବୁ ମୁଁ ତତେ କୋଉଥିରେ ଖାଇବାକୁ ଦେବି। ସାଙ୍ଗେ ସାଙ୍ଗେ ମା ତାର ସଚକିତ ହେଇଗଲା, କହିଲା କେତେ ପ୍ରଭାବ ପଡୁଛି ପିଲାମାନଙ୍କ ଉପରେ, ମୁଁ ଶାଶୁକୁ ଅବଜ୍ଞା କରୁଛି, ମୋ ପୁଅ ଶିକ୍ଷକ ମତେ ଅବଜ୍ଞା କରିବାକୁ। ମାନେ ବୋହୂମାନେ ଶାଶୁକୁ ସମ୍ମାନ ଦିଅନ୍ତି, ସେମାନେ ମଧ୍ୟ ଯେତେବେଳେ ଶାଶୁ ହୁଅନ୍ତି ସେମାନେ ଚକ୍ରବୃଦ୍ଧି ହାରରେ ବହୁ ଗୁଣ ସମ୍ମାନ ପାଆନ୍ତି। ଏଇଟା ଅନୁଭବର କଥା, ଖାଣ୍ଟି କଥା। ମୋ ଶାଶୁ ଚାହା ପିଇବାକୁ ଭାରି ଭଲ ପାଉଥିଲେ, ଯେତେବେଳେ ଉପାସ କରନ୍ତି ଚାହା ନ ପିଇକି ଭାରି ବ୍ୟସ୍ତ ହୁଅନ୍ତି, ଏତେ କଷ୍ଟ ହୁଏ। ମୁଁ ଦିନେ ବୁଦ୍ଧି କରିକି କହିଲି ବୋଉମା ଏବେ ଭାଗବତ ନୂଆ ଲେଖା ହେଲାଣି, ବୋଉ ତ ଆମର ପଢି ଜାଣନ୍ତିନି, ଶାଶୁ ଅକ୍ଷର ଚିହ୍ନି ନାହାନ୍ତି। କହିଲେ କଣ କିଲୋ, ମୁଁ କହିଲି ଭାଗବତ ଲେଖା ହେଇଛି ହସିକ ହିଲେ ପିତ ବାସ ଚାହା ପିଇଲେ ନାହିଁ ଦୋଷ, ଯେ ନାରୀ ନୀତି ପିଏ ଚାହା ଜଗଦୀଶ ଯେ ତାକୁ ସାହା, ଚାହା ଯେ ଚେତନ ସ୍ୱରୂପ ଉଦ୍ଧବ କହିଲେ ତୁରି ହଇଲ। ଉଦ୍ଧବ କୃଷ୍ଣ ଚାହା ପିଉଥିଲେ, ଚାହା ସମ୍ପର୍କରେ ରସାଳ କାହାଣୀ କହିକିରି ବୋଉଙ୍କୁ ଖୁସି କରିଦେଲା ପରେ ଅଦା ପକେଇ ଚାହା ଦେଲି, ବୋଉ ଆନନ୍ଦରେ ପିଇଲେ ଏବଂ ତାଙ୍କ ମନଟା ଭଲ ଲାଗିଲା। ତାହେଲେ ଏଇ ଯୋଉ କୁସଂସ୍କାରଟାକୁ ମୁଁ ଯଦି ଓଲଟିକିରି କହିଥାନ୍ତି, କଣ ଚାହା କାହିଁ ପିଇବେନି, ଏଇଟା ଗୋଟେ କୁସଂସ୍କାର, ଯୋଉ ଉପାସ ଚାହା ପିଇବନି ଇଏ କରିବନି, ଏଗୁଡାକ ବାହାର କରିଦେବା କଥା, ତାହେଲେ କଦାପି ସେ ଗ୍ରହଣ କରିନଥାନ୍ତେ, ତାଙ୍କ ମନରେ ଦୁଃଖ ହେଇଥାନ୍ତା। କିନ୍ତୁ ଏଇଭଳି ଭାବରେ କଲେ ଏଇଟା କିଛି ଦୋଷାବହ ନୁହେଁ। ଆମେ ଯଦି ତାଙ୍କର କଣ ତାଙ୍କୁ ସୁଖ ଲାଗୁଛି ଜାଣିକିରି ଟିକେ ତାଙ୍କ କଥା କହିଦବା, କିଛି ନାହିଁ ପଚାରିଦେଲେ କଣ କ୍ଷତି ହେଇଯାଉଛି, ବୋମ ଆଜି କଣ ଜଳଖିଆ କରିବା ତମେ ଟିକେ କୁହ, ତାହେଲେ ଶାଶୁଙ୍କୁ ଖୁସି ଲାଗନ୍ତା। ହେଲୋ ତୁ ତ କେତେ ପ୍ରକାର ଜାଣିଛୁ, ମୁଁ କଣ ନାଇଁ, ମୁଁ ତମେ ଗୋଟେ ଦିନ କୁହ ନା ଆଜି ରବିବାରଟା ଆଜି ବୋଉଙ୍କ ପସନ୍ଦରେ ଆମର ଜଳଖିଆ ଖାଇବା, ଆଜି ତ ଘରେ ଟିକେ ଅଛ ଆନନ୍ଦରେ ଖାଇବା, ଶାଶୁ ଆଲୋ ଝିଅ ତୁ ଏମିତି କର, ପିଆଜ ପକେଇ ଦେ, ଧନିଆ ପତ୍ର ପକେଇ ଦେ, ଲଙ୍କା ମରିଚ ପକେଇ ଦେ, ଏଇ ଯୋଉ ପିଠୁ ତା ଦେହରେ ପଞ୍ଚ ଫୁଟଣ ଫୁଟେଇକି ଚକୁଳି କରିଦେବୁ, ଯେ ଗରମ ଗରମ ଚକୁଳି ଚାହା ସାଙ୍ଗେ ସୁଖ ଲାଗିବ, ସମସ୍ତେ ବସି ଖାଇଲେ ଆନନ୍ଦରେ, ଆଜି ବୋଉଙ୍କର ରେସିପି ଦେଖ କେମିତି ଲାଗୁଛି, ପିଲାମାନେ ଖୁସି ହେଲେ, ସମସ୍ତେ ଖୁସି ହେଲେ। ତେଣୁ ତମେ ଯଦି କାହାକୁ ପ୍ରାଣ ଭରି ଭଲ ପାଇବ, ବୁଝାମଣା ଠିକଣା ରହିବ, ପରିବାର ସୁନ୍ଦର ହବ, ପରିବାର ସୁନ୍ଦର ହେଲେ ପରବର୍ତ୍ତୀ ପିଢ଼ି ସେମାନେ ମଧ୍ୟ ଏଇ ଆଦର୍ଶରେ ଅନୁପ୍ରେରିତ ହେବେ, ସେମାନଙ୍କର ଯୋଉ ଜ୍ଞାନ, ସେମାନେ ଯେମିତି ବର୍ତ୍ତମାନ ଚାକିରି କରିକିରି ଆଉ ଜ୍ଞାନ ଅର୍ଜନ କରୁଛନ୍ତି, ରୋଜଗାର କରୁଛନ୍ତି, ରକ୍ଷଣଶୀଳ ଶାଶୁମାନେ ପୁରା ବଦଳି ଯିବେ, ତାକୁ ମୁକ୍ତ ପ୍ରାଣୀ ଗ୍ରହଣ କରିବେ। ଏଭଳି ବହୁ ବହୁ ଦୃଷ୍ଟାନ୍ତ ମୁଁ ନିଜ ଆଖିରେ ଦେଖିଛି। ମୋର ବିଶ୍ୱାସ ଯୋଉମାନେ ସୁଯୋଗ ପାଇଛନ୍ତି ପଢ଼ିବାର, ଜ୍ଞାନ ଅର୍ଜନ କରିବାର, ସେମାନେ ଟିକିଏ ଦୟାପରବଶ ହେଇ ସବୁଥିରୁ ବଞ୍ଚିତ ହେଇଥିବା ଶାଶୁମାନଙ୍କର ପଛକୁ ଫେରିଯାଇ ତାଙ୍କ ମନସ୍ତତ୍ତ୍ୱକୁ ଅଧ୍ୟୟନ କରନ୍ତୁ, ଏବଂ ତାଙ୍କ ଦୋଷକୁ ଦୋଷ ବୋଲି ନ ବିଚାରି କେମିତି ତାଙ୍କର ମାନସିକ ଶାନ୍ତି ଆସିବ, ମାନସିକ ପରିବର୍ତ୍ତନ ହବ, ସେ ଦିଗରେ ସେମାନେ ଟିକିଏ ସ୍ନେହ ଶ୍ରଦ୍ଧା ସହ ବୁଦ୍ଧି ପ୍ରୟୋଗ କରନ୍ତୁ, ତେବେ ଘର ସୁନ୍ଦର ହବ, ଏବଂ ସେଇ ଶାଶୁମାନେ କହିବେ ସତେଲ ଦଶଭୁଜା ଦୁର୍ଗା ପରି ଏକାଳ ଝିଅ ଯାହା କାମ କରୁଛନ୍ତି ଆମ ଜୀବନରେ ଆମେ ତା କରିନୁ।
1: ଏଇ ଟିକେ ଆଗରୁ ଆପଣଙ୍କ ସାଙ୍ଗରେ ଆଲୋଚନା କଲାବେଳେ ଆପଣ ଗୋଟେ କବିତା ଶୁଣାଉଥିଲେ ମତେ, ଯେ ଆପଣ ଗୋଟେ କବିତା ଲେଖିଥିଲେ ବୋଲି, ଆଉ ଆପଣ କଣ ସେ କବିତାଟା ଲେଖିଥିଲେ ଆମକୁ ବହୁତ କମ୍ରେ କୁହନ୍ତୁ।
0: ନାଇଁ ଟିକେ ଦୀପଦ କହିବି, ଅନେକ ଶାଶୁ କହିବା କଥା ଯେ ବୋହୂମାନେ ତାଙ୍କୁ ଖଟଉ ନାହାନ୍ତି, କାମ କରଉ ନାହାନ୍ତି, କିନ୍ତୁ ତାଙ୍କୁ ଗୁରୁତ୍ୱ ଦଉନାହାନ୍ତି, ଏଇଟା ହେଲା କବିତାର ବିଷୟବସ୍ତୁ। ସେମାନେ କହିବା କଥା ଯେ ସବୁ ଜିନିଷର ତ ଭାଉ ବଢୁଛି, ଶାଶୁଙ୍କ ଭାଉ କାହିଁକି କମୁଛି, ଏଇଟା ହେଲା କଥା। ସେଇକୁ ଆଧାର କରିକିରି ମୁଁ ଗୋଟେ ମାନେ ଟିକେ ହାସ୍ୟରସାତ୍ମକ କବିତା ତାଙ୍କୁ ଲେଖିଥିଲି, ଯେଉଁଟା ସେମାନଙ୍କୁ ଭାରି ଭଲ ଲାଗିଥିଲା। ସେମାନେ ଯାଉଥିଲେ କୁମ୍ଭମେଳାକୁ, ଏତେ ଖୁସି ହେଲେ ଯେ ସବୁ ଅଣ୍ଟିରୁ କାଢିକିରି ପଇସା ଦେଲେ, କହିଲେ ବହି ଛାପ ଆମ କଥା ଲେଖିବ। ଦୀପଦ କହୁଛି, ଶାଶୁମାନେ କହୁଛନ୍ତି ମଲାମ ଫୁଲଣା ଅଭିଲା ଅଲଣା ଘଡି ଘଡି କିଲୋ ଘଡିକି ଚାହିଁ ଦଶ ବାଜିଲେ ବୋହୁଏ ସାଜିଲେ ରିକିସା ମଟର ଛୁଟିଲା କାହିଁ କଳ ସାଇ କଲେ ପଣତ ହଲେଇ ଡେଣାରେ ଚମଡ଼ା ଥଳିକି ଝୁଲେଇ ବର ଅଙ୍ଗିଟାଣି ବୋହୁ ଭୁଆ ଶୁଣି ଦାଣ୍ଡେ ଦାଣ୍ଡେ ଗଲେ ସରମ ନାହିଁ ଆମେ ଶାଶୁ ଯାକ ଜମର ଅରୁଛି କୁଗାତେ ପଶିବୁ ମରଣ କାହିଁ ତୁଣ୍ଡ ବୁଝି କେତେ ସହିବୁ କହଲୋ ପୋଡ଼ପାଡ଼ ପେଟ ଖାଲି ଫୁଟଇ ହାତ ଯୋଡୁଛୁ ଲୋ ବୋହୁଏ ଆମର ଦୀପଦ କହିବୁ ଆମ ଦୋଷ ତମେ ଗିନିମ ନାହିଁ। ସେମାନେ ଯାହା କଷ୍ଟ ପାଇଥିଲେ ଏବଂ ଯେତେବେଳେ ଭାବିଥିଲେ ଯେ ସେମାନେ ଶାଶୁ ହେଲା ପରେ ତାଙ୍କରି ଅମଳ ଭଳିଆ ବୋହୂମାନେ ତାଙ୍କର ସବୁ କରିବେ, ସେ ଇଚ୍ଛା ତାଙ୍କର ପୂରଣ ହେଲା ନାହିଁ। ତେଣୁ ମୁଁ ସେଥିରେ ଲେଖିଥିଲି ବୋହୁ ହୋଇ କେତେ ଲୁହ ବୁହାଇଲୁ ଶାଶୁ ହୋଇ ଏବେ କହୁଣି ଓଦା ମାଲ ଧନ ଲୋ ହାତ ଅଠ ଧରି ଏଇ ଘରେ ଆମେ ଚଳୁଛୁ ସଦା ତୋ ଆଗ ସୁନ୍ଦର ତୋ ପଛ ସୁନ୍ଦର କେଡ଼େ ପାରିବାର ଟେକୁଛୁ ମନ୍ଦର।

0: ଅଠିକଣା ଢଙ୍ଗ ଦେଖି ଜଳେ ଅଙ୍ଗ ଗୁଡ଼ ଖାଇ ଯାଆନ୍ତି ପିମ୍ପୁଡ଼ି ଜନ୍ଦା ତୁଣ୍ଡ ଖଣ୍ଡକକୁ ଦିଖଣ୍ଡ କରିଲେ ଆମେ ଶାଶୁଯାକ ହୋଇବୁ ବନ୍ଦା।
1: ପୁରାଣ ଯୁଗରେ ଯୋଉ ଶାଶୁ ବୋହୁ ସେଇ ବିଷୟରେ ଟିକେ ଆମର ଶ୍ରୋତାମାନଙ୍କୁ ଆପଣ।
0: ଏ ପୁରାଣ ଯୁଗର ଗୋଟିଏ ଜିନିଷ ମତେ ଭାରି ଭଲ ଲାଗିଥିଲା, ସେଇଟା ମୁଁ ଶୁଣିଥିଲି। ସେ ହେଉଛି ରାମଚନ୍ଦ୍ର ଯେତେବେଳେ ସୀତାଙ୍କୁ ବାହାହେଇକି ଆସିଲେ, ଆମର ରୀତି ଅନୁସାରେ ମା ମାନେ ବନ୍ଦେଇକିରି ଘରକୁ ନେବେ। ରାମଙ୍କର ତ ତିନି ମା, କୌଶଲ୍ୟା, କୈକେୟୀ ସୁମିତ୍ରା, କୈକେୟୀ ଅପୂର୍ବ ସୁନ୍ଦରୀ, କୈକେୟୀ ହେଉଛନ୍ତି ଦଶରଥଙ୍କର ପରମପ୍ରିୟା। ସେ ପୂର୍ବରୁ ତାଙ୍କର ଯୋଜନା କରିଛନ୍ତି ସୀତାଙ୍କୁ ସର୍ବୋତ୍କୃଷ୍ଟ ଗହଣା ଦେବେ, ଯାହାକି କେହି କେବେ ହେଲେ ଜଗତରେ ଦେଇନଥିବେ। ସେ ଅନୁସାରେ ସେ ଅଳଙ୍କାର କରିଛନ୍ତି ସୀତାଙ୍କୁ ଦେବା ପାଇଁ। ସୁମିତ୍ରା ମଧ୍ୟ ତାଙ୍କ ସ୍ୱାମୀଙ୍କୁ କହିଛନ୍ତି, ମୋର ଯେମିତି ସୀତାଙ୍କୁ ମୁଁ ଦେବି ଅସମ୍ମାନିତ କରିବିନି, ସେମିତି ମୋତେ ଗହଣା ଦିଅ। କିଛି କହିନାହାନ୍ତି ଅଭିମାନରେ ଜନ୍ମ କଲା ଜନନୀ କୌଶଲ୍ୟା। ସେ ଭାବୁଛନ୍ତି, ଦଶରଥ ତାଙ୍କୁ ପଚାରିବେ, କୌଶଲ୍ୟା ତମେ ତ ଗର୍ଭରୁ ଜନ୍ମ କରିଛ ରାମଙ୍କୁ, ରାମ ତ ତମ ପୁଅ, ତମର କଣ ମନ ହଉଛି ବୋହୁକୁ ଦେବାକୁ ମତେ କହ, ତମେ ଯାହା କହିଲେ ମୁଁ ଭଣ୍ଡାର ଖୋଲା କରିଦେବି, ସବୁ ଦେଇଦେବି। ଅପେକ୍ଷା କରିଛନ୍ତି, ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଦଶରଥ ପଚାରି ନାହାନ୍ତି। ତାଙ୍କର ନିଜର ବି କେତେ କଣ ଅଛି ସେ ଦେବେ ବୋଲି ଭାବିଲେ, ଫେର ଭାବିଲେ ଯେ କୈକେୟୀ ଏତେ ଦଉଛି, ମୁଁ କଣ ଦେଇପାରିବି ଯାହା ସର୍ବଶ୍ରେଷ୍ଠ ହବ। ଏ କଥା ଭାବିକିରି ଯେତେବେଳେ ବନ୍ଦାପନା କରିବାକୁ ଆସିଲେ, ପ୍ରଥମ ମା ବନ୍ଦାପନା କରିବେ, ମା କୌଣସି ଜିନିଷ ନ ଦେଇକିରି ସିଧା ସଳଖ ସୀତାଙ୍କର ହାତକୁ ଧରିଲେ, ରାମର ହାତରେ ଧରି ମିଶେଇ କହିଲେ, ମା ଲୋ ମୋ ଜୀବନର ତପସ୍ୟା, ମୋର ସବୁ ଭଲ ପାଇବା, ମୋ ଜୀବନର ସବୁ ସୁଖ ସବୁ ଆନନ୍ଦ ତା ହେଲା ମୋର ରାମ, ସେଇ ରାମକୁ ମୁଁ ଆଜିଠୁ ତୋ ହାତରେ ସମର୍ପଣ କରିଦେଲି। ସୀତାଙ୍କ ଆଖରୁ ଧାର ଧାର ଲୁହ ବୋହି ପଡିଲା। ସେ ମାଙ୍କୁ ପ୍ରଣାମ କରି କହିଲେ, ମା ଆପଣଙ୍କର ଏଇ ଯୋଉ ଅପୂର୍ବ ଦାନ, ତା ସମ୍ମାନ ମୁଁ ଚିରଦିନ ରଖିବି। ସେଇଥିପାଇଁ ବନବାସକୁ ଗଲାବେଳେ ସୀତା ପଚାରିଲେ, ମା ମତେ କଣ ଉପଦେଶ ଦିଅନ୍ତୁ। ତାଙ୍କୁ ଉପଦେଶ ଦେଲେ, ମୋ ପୁଅ ଯେତେବେଳେ ବଣକୁ ଯାଉଛି ସେ ତ ରଜା ପୁଅ ନୁହଁ, ଅପୂର୍ବ ଦ୍ରବ୍ୟ ଦେଖି ତୁ କିଛି ମାଗିବୁନି। ତାଙ୍କ କଥା ମନରେ ନ ରଖିକିରି ହେମହରିଣୀକି ଦେଖି ମାଗିଥିଲେ ବୋଲି ପଛରେ ବହୁତ ଅନୁତାପ କରିଥିଲେ। ତେଣୁ ଗୁରୁଜନଙ୍କର ଆଶୀର୍ବାଦ ଠୁ ବଳିକିରି ଆଶୀର୍ବାଦ ଏ ଜଗତରେ କିଛି ନାହିଁ। ମୁଁ ତ ବିଚାରେ ମୁଁ ଯେତିକି ଆଜି କରିପାରୁଛି ମୋ ଶାଶୁଙ୍କୁ ଆଶୀର୍ବାଦ ପାଇଁ।
1: ଆମେ ତ ବହୁତ କଥା ଶାଶୁ ବୋହୁଙ୍କ ସମ୍ପର୍କ ବିଷୟରେ ଆଲୋଚନା କଲେ, ଆପଣଙ୍କ ଅଭିଜ୍ଞତା ବିଷୟରେ ବି ଆପଣ କହିଲେ ଯେ ଶାଶୁ ଆଉ ବୋହୁ କିଭଳି ଭାବରେ ସମ୍ପର୍କ ରହିବା ଉଚିତ ହେଲେ ଘରେ ସୁଖ ଶାନ୍ତି ରହିବ, ପରିବାରର ଭଲରେ ଚଳିବ। ତେବେ ଗୋଟିଏ ଜିନିଷ ଶେଷରେ ଆପଣ କୁହନ୍ତୁ, ଏଇସବୁର ସମାଧାନ କଣ?
0: ସମାଧାନ ଉଭୟଙ୍କ ପାଇଁ କା ପ୍ରୟୋଜନ। ଶାଶୁମାନେ ମଧ୍ୟ ପରିବର୍ତ୍ତିତ କାଳ ଅନୁସାରେ ନିଜକୁ ବଦଳିବା ଦରକାର। ଜଣେ ଶାଶୁ ମତେ କହିଲେ, ଯାଇଥିଲି ଯେ ବୋହୁ ଘରକୁ, ଚଟି ପିନ୍ଧି ରାତିର ଲୁଗା ପିନ୍ଧି ଆସିକି ତରବର କରି ମୁଁ ଗାଧେଇକି ଆସିଛି, ମତେ ଚାହା କରିକି ଦଉଛି, ମୁଁ ଯେମିତି ଚାହା ପିଇବିନି ବୋଲି କହିଲି। ଶେଷ ପୁଅ ମତେ କହିଲା, ଦେଖେ ସିଏ ରାତି ଅଧ ଯାଏ କମ୍ପ୍ୟୁଟରରେ କାମ କରୁଥିଲା, ତୁ ଭୋର ଛଅଟାରେ ଗାଧୋଉଛୁ ବୋଲି ଶୁଣିକି ସେ ଆସି ଚାହା କରିକି ଦେଲା, ତୁ ତାପରେ ତା ଚାହା ପିଇବୁନି। ମୁଁ କହିଲି, ଦେଖେ ଅଗାଧୁଆ ଚାହା ପିଇବିନି, ମୁଁ ଘରକୁ ଆସି। ମୁଁ ତାଙ୍କୁ କହିଲି, ଦେଖ ଗୋଟେ କଥା କହ, ସ୍ନେହରେ ସେ ଦେଲା, ଭକ୍ତିରେ ସେ ଦେଲା, ତମର ତାକୁ ଗ୍ରହଣ କରିବା କଥା। ଯୁଗ ବଦଳି ଗଲାଣି, ଚଟି ପିନ୍ଧି ଚାହା କଲେ ଚାହା ଅଶୁଦ୍ଧ ହବ ନାହିଁ, କିମ୍ବା ଅଗାଧୁଆରେ କରିଦେଲେ କିଛି କ୍ଷତି ହବ ନାହିଁ। ଯୋଉ ଆନ୍ତରିକତା ସ୍ନେହ ସେ ଦେଲା, ସେଇ ସ୍ନେହରେ ଖଇଁଠା କୋଳି ଯଦି ସବରି ଦେଲା ରାମଚନ୍ଦ୍ର ଖାଇଦେଲେ, ତାହେଲେ ଏଇଟା କଣ ତମେ ଖାଇଦେଲେ କ୍ଷତି ହେଇଥାନ୍ତା? ସେ ଚମକି ପଡ଼ିଲେ, କହିଲେ, ହୟ ତମେ ତ କେଡ଼େ ସୁନ୍ଦର କଥାଟେ କହିଲ, ସତରେ ପୁଅ ଏତେ ମନ ଦୁଃଖ କଲା ଯେ ମୁଁ ଭାବିଲି ଆହା ମୋର ଗୋଟେ ବୋଲି ପୁଅ, ତା ମନରେ କାହିଁକି ଦୁଃଖ ଦେଲି, କିନ୍ତୁ ମୁଁ କଣ କରିବି, ଅଗାଧୁଆ ଚାହା ପିଇଲେ ଦୋଷ ବୋଲି ମୁଁ ଭାବିଲି, ଅଗାଧୁଆରେ ସେ କରିଛି ବୋଲି। ତେଣୁ ଏମିତି କେତେ ଗୁଡ଼ିଏ ଜିନିଷ, ଯେମିତି ସେମାନେ ପରିବର୍ତ୍ତିତ ପୃଷ୍ଠଭୂମିରେ ଯାହା ଯାହା କରୁଛନ୍ତି ତାକୁ ଆମେ ଗ୍ରହଣ କରିବା କଥା। ଅନେକ ଶାଶୁ ମୁଁ ଦେଖିଛି ବେଶ ବଦଳି ଗଲେଣି, ଏବଂ ବଦଳିବା ଫଳରେ ତାଙ୍କ ଘର ବି ସୁନ୍ଦର ହେଲାଣି। ଆଉ ବୋହୁମାନେ ମଧ୍ୟ ଟିକେ ସ୍ୱାର୍ଥପର ହେଇଯାଉଛନ୍ତି ବୋଲି ଆମେ ଅନୁଭବ କରୁଛେ। ସେମାନେ ଯଦି ଟିକେ ନିଃସ୍ୱାର୍ଥପର ହୁଅନ୍ତେ, ତାହେଲେ ବୋଧେ ମୁଁ ଭାବୁଛି ଶାଶୁ ବୋହୁ ସମ୍ପର୍କ ଯଥେଷ୍ଟ ଭଲ ହେଇଯାଆନ୍ତା। ଆଜିକାଲି ଝିଅମାନେ ଭାରି ଯୋଗ୍ୟ, କିନ୍ତୁ ଏତେ ଯୋଗ୍ୟତା ସତ୍ତ୍ୱେ ସେମାନଙ୍କର ଅନ୍ୟର ମନ ଚିହ୍ନିବା ପାଇଁ କା ସମୟ ଦେଇପାରୁନାହିଁ। ଚିହ୍ନିବାକୁ ଶିଖି ନାହିଁ ପର ମନ, ସେକି କେବେ ପ୍ରଭୁ ପଣକୁ ଭାଜନ। ତେଣୁ ଆଗ ପରର ମନକୁ ଚିହ୍ନନ୍ତୁ। ଶାଶୁମାନେ ମଧ୍ୟ ବୋହୁମାନଙ୍କ ମନ ନ ଚିହ୍ନି ପାରିଲେ ସେମାନେ ଶ୍ରେଷ୍ଠତ୍ୱ ପାଇପାରିବେ ନାହିଁ।
1: ଆପଣ ଆଜି ବହୁତ ସୁନ୍ଦର ଭାବରେ ଆମର ଶ୍ରୋତା ଭଉଣୀ ମାନଙ୍କୁ ଶାଶୁ ବୋହୁଙ୍କ ବିଷୟରେ କହିଲେ, ସେ ନିଶ୍ଚିତ ଭାବରେ କିଛି ଶିକ୍ଷା ପାଇବେ ଏବଂ କଥା ଗୁଡିକ ମଧ୍ୟ ଉପଭୋଗ କରିବେ। ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର। ଶୁଣିଲେ ଆଲୋଚନା ଘରର ଶ୍ରୀ ଶାଶୁ ବୋହୁ, ଏ ସମ୍ପର୍କରେ ଆଲୋଚନା କରିଥିଲେ ମନୋରମା ମହାପାତ୍ର ଏବଂ ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଶାନ୍ତିପ୍ରିୟା ମହାପାତ୍ର। ତେବେ ଆସନ୍ତୁ ଶ୍ୟାମାମଣି ଦେବୀଙ୍କ କଣ୍ଠରୁ ଏହି ପଲ୍ଲୀଗୀତଟି ଶୁଣିବା। ଏହାକୁ ରଚନା କରିଛନ୍ତି ପ୍ରଫୁଲ୍ଲ କୁମାର ତ୍ରିପାଠୀ।

0: ଶୁଣିଲେ ନାରୀ ମହଲ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଓସ୍ଲୋରେ ଆଜି ହେବାକୁ ଥିବା ତୃତୀୟ ଭାରତ ନର୍ଡିକ୍ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଗଦଲପୁରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି 90 ପଇସା ବୃଦ୍ଧି। ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ସାକ୍ଷାତ କରିବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ଚୀନ୍ ଗସ୍ତ। ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନରୱେରେ ରାଜଧାନୀ ଓସ୍ଲୋରେ ହେବାକୁ ଥିବା ତୃତୀୟ ଭାରତ

ନର୍ଡିକ୍ ସମ୍ମିଳନୀରେ ଯୋଗଦେବେ। ପ୍ରଯୁକ୍ତି ବିଦ୍ୟା, ନବୀକରଣୀୟ ଶକ୍ତି, ପ୍ରତିରକ୍ଷା, ସ୍ଥିରତା ଏବଂ ବାଣିଜ୍ୟ ଭଳି କ୍ଷେତ୍ରରେ ନର୍ଡିକ୍ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ଲକ୍ଷ୍ୟ ରହିଛି। ଏହି ସମ୍ମିଳନୀରେ ଭାରତ ସମେତ ପାଞ୍ଚଟି ନର୍ଡିକ୍ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଯୋଗ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀ ଅବସରରେ ନର୍ଡିକ୍ ସଦସ୍ୟ ରାଷ୍ଟ୍ର ଡେନମାର୍କ, ଆଇସ୍ଲ୍ୟାଣ୍ଡ ଏବଂ ଫିନ୍ଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବିଶ୍ୱରେ ଦେଖାଦେଇଥିବା ଅନିଶ୍ଚିତତା ସମୟରେ ପରସ୍କର ମଧ୍ୟରେ ସହଯୋଗ, ସହଭାଗିତା, ସମୃଦ୍ଧି ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ମାର୍ଗ ପ୍ରସ୍ତୁତ କରିବା ଉପରେ ଭାରତ ଏବଂ ସ୍ୱିଡେନ୍ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱିଡେନ୍ ପ୍ରଧାନମନ୍ତ୍ରୀ ଉଲ୍ଫ କ୍ଲିଷ୍ଟରସନ୍ଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧରେ ଉଲ୍ଲେଖ କରାଯାଇଛି ଯେ ବିଶ୍ୱରେ ବୃଦ୍ଧି ପାଉଥିବା ଭୂ ରାଜନୈତିକ ଅନିଶ୍ଚିତତା, ଶକ୍ତି ସଙ୍କଟ ଏବଂ ଅର୍ଥନୈତିକ ବିଭାଜନ ସମୟରେ ସଂକୀର୍ଣ୍ଣ ଜାତୀୟ ଆଭିମୁଖ୍ୟକୁ ଦୂରେଇ ରହି ସହଭାଗୀ ସମୃଦ୍ଧିକୁ ମଜବୁତ କରିବାର ଆବଶ୍ୟକତା ଦେଖାଦେଇଛି। ଏକ ଜାତୀୟ ଦୈନିକ ସମ୍ଭାଦପତ୍ରରେ ଆଜି ପ୍ରକାଶିତ ଏହି ଆଲେଖ୍ୟରେ ଉଭୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମିଳିତ ଜାତିସଂଘ ଏହାର 80ତମ ବାର୍ଷିକୀ ପାଳନ କରୁଥିବା ବେଳେ ଅନ୍ତର୍ଜାତୀୟ ସହଯୋଗ ଏବଂ ବହୁପକ୍ଷ ମୂଲ୍ୟ ଅଧିକ ସ୍ୱଷ୍ଟ ହୋଇଛି। ଏଥିସହିତ ସମସାମୟିକ ବାସ୍ତବତାକୁ ରୂପାୟନ କରିବା ପାଇଁ ବୈଶ୍ୱିକ ଶାସନ ସଂସ୍ଥାଗୁଡ଼ିକରେ ସଂସ୍କାର ଆଣିବାର ଆବଶ୍ୟକତାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ଉଭୟ ନେତା ଗୁରୁତ୍ୱାରୋପ କରିଛନ୍ତି। ଅନ୍ତର୍ଜାତୀୟ ଆଇନ ଏବଂ ସାର୍ବଭୌମ ସମାନତା ଭିତ୍ତିରେ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଦଶନ୍ଧି ଦଶନ୍ଧି ଧରି ବିଶ୍ୱରେ ସ୍ଥିରତା ଏବଂ ବିକାଶ ସୃଷ୍ଟି କରିବାରେ ସାହାଯ୍ୟ କରିଛି। 2047 ସୁଦ୍ଧା ବିକଶିତ ଦେଶ ମାନ୍ୟତା ଏବଂ 2070 ସୁଦ୍ଧା ଶୂନ୍ୟ ନିର୍ଗମନ ହାସଲ କରିବା ପାଇଁ ଭାରତ ଓ ସ୍ୱିଡେନ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଉପରେ ଗୁରୁତ୍ୱ ଦିଆଯାଇଛି। ଉଭୟ ନେତା 2030 ମସିହା ସୁଦ୍ଧା ଭାରତ ସ୍ୱିଡେନ୍ ମେଣ୍ଟକୁ ବ୍ୟାପକ ଏବଂ ସମୃଦ୍ଧ କରିବା ଲାଗି ଆହ୍ୱାନ ଦେଇଛନ୍ତି। ଏହି ପ୍ରୟାସରେ ଦୃଢ଼ ନବୋନ୍ମେଷ ପରିବେଶ ଏବଂ ସ୍ୱଚ୍ଛ ପ୍ରଯୁକ୍ତି ନେତୃତ୍ୱ ସହିତ ସକ୍ରିୟ ଯୋଗଦାନ ଲାଗି ନର୍ଡିକ୍ ଅଂଶୀଦାରଙ୍କ ସମେତ ଅଧିକ ଦେଶକୁ ଉଭୟ ନେତା ନିବେଦନ କରିଛନ୍ତି। ଛତିଶଗଡ଼ର ଜଗଦଲପୁରଠାରେ କେନ୍ଦ୍ରୀୟ ଜୋନାଲ ପରିଷଦର ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀମାନେ ଏହି 26ତମ କେନ୍ଦ୍ରୀୟ ଜୋନାଲ ପରିଷଦରେ ଯୋଗ ଦେଇଛନ୍ତି। କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ, ଚାରି ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ପୁଲିସ୍ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ବୈଠକରେ ଉପସ୍ଥିତ ଅଛନ୍ତି। ପେଟ୍ରୋଲ୍ ଓ ଡିଜେଲ୍ ଦର ଆଜି ଲିଟର ପ୍ରତି 90 ପଇସା ବୃଦ୍ଧି ଘଟିଛି। ଚଳିତ ସପ୍ତାହରେ ଏହା ଦ୍ୱିତୀୟ ଦର ବୃଦ୍ଧି। ଏହି ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ୍ ଲିଟର ପିଛା 98.64 ପଇସା ଏବଂ ଡିଜେଲ୍ ଲିଟର ପିଛା 91.58 ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ୍ ଲିଟର ପିଛା 107.59 ପଇସା ହୋଇଥିବାବେଳେ ଡିଜେଲ୍ ଲିଟର ପ୍ରତି 94.08 ପଇସା ହୋଇଛି। କୋଲକାତାରେ ପେଟ୍ରୋଲ୍ ଲିଟର ପିଛା 109.70 ପଇସା ଏବଂ ଡିଜେଲ୍ ଲିଟର ପିଛା 96.07 ପଇସା ହୋଇଥିବାବେଳେ ଚେନ୍ନାଇରେ ଏହି ଦର ଯଥାକ୍ରମେ 104.49 ପଇସା ଏବଂ 96.11 ପଇସା ରହିଛି। ଚାରି ବର୍ଷର ବ୍ୟବଧାନ ପରେ ଚଳିତ ମାସ 15 ତାରିଖରେ ପେଟ୍ରୋଲ୍ ଓ ଡିଜେଲ୍ ଲିଟର ପିଛା 3 ଟଙ୍କା ବୃଦ୍ଧି କରାଯାଇଥିଲା। ହର୍ମୁଜ୍ ପ୍ରଣାଳୀରେ ତୈଳ ପରିବହନରେ ଅବ୍ୟବସ୍ଥା ଏବଂ ଅଶୋଧିତ ତୈଳ ଆମଦାନୀ କ୍ଷେତ୍ରରେ ଦେଖାଦେଇଥିବା ବୈଶ୍ୱିକ ଅସ୍ଥିରତା ଯୋଗୁଁ ଏହି ଦର ବୃଦ୍ଧି ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ ହେଉଛି। କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କୃଷି କ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋହାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ସମ୍ମିଳନୀରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷି ପ୍ରତିନିଧି, କୃଷି ବିଶେଷଜ୍ଞ ଓ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗଦେଇ ଏ କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ନିଜର ସୁଚିହ୍ନିତ ମତାମତ ବ୍ୟକ୍ତ କରିଛନ୍ତି। ସମ୍ମିଳନୀ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ଅପରେସନ୍ ସିନ୍ଦୁର ସାମରିକ ସଠିକତା, ସୂଚନା ନିୟନ୍ତ୍ରଣ, କୂଟନୈତିକ ସଂକେତ ଏବଂ ଆର୍ଥିକ ସଂକଳ୍ପକୁ ଏକ ସୁସଂଗଠିତ ଜାତୀୟ କାର୍ଯ୍ୟ ଭାବରେ ପ୍ରମାଣିତ କରିଛି ବୋଲି ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି।
ଜାତୀୟ ରାଜଧାନୀ ଦିଲ୍ଲୀରେ ସୁରକ୍ଷାରୁ ସମୃଦ୍ଧି ନିରନ୍ତର ଜାତୀୟ ଅଭିବୃଦ୍ଧି ପାଇଁ ସ୍ମାର୍ଟ ପାୱାର ଶୀର୍ଷକ ଏକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେନାମୁଖ୍ୟ

0: ଶ୍ରୀ ଦ୍ୱିବେଦୀ କହିଛନ୍ତି, ଅପରେସନ୍ ସିନ୍ଦୁର ଶତ୍ରୁ ରାଷ୍ଟ୍ରକୁ ଗଭୀର ଭାବରେ ଆଘାତ ଦେବା ସହ ଆତଙ୍କବାଦର ଭିତ୍ତିଭୂମିକୁ ନଷ୍ଟ କରିଦେଇଥିଲା। ଜମ୍ମୁ ଶ୍ରୀମାତା ବୈଷ୍ଣୋଦେବୀ କାତ୍ରା ସେକ୍ସନରେ 238 କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ପ୍ରକଳ୍ପକୁ ଭାରତୀୟ ରେଳବାଇ ମଞ୍ଜୁରୀ ପ୍ରଦାନ କରିଛି। ଏହି ପ୍ରକଳ୍ପ ଅଧୀନରେ ଟନେଲ ରକ୍ଷଣାବେକ୍ଷଣ, ସେତୁ ସୁରକ୍ଷା ଏବଂ କ୍ରିଟିକାଲ ସ୍ଲୋପ ସ୍ଥାପନ ଆଦି କାର୍ଯ୍ୟ କରାଯିବ। ଏ ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶର ଅତି ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷିତ ରେଳ ଯୋଗାଯୋଗ ବ୍ୟବସ୍ଥା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭିଏତନାମ ସହ ପ୍ରତିରକ୍ଷା ସହଯୋଗକୁ ଅଧିକ ସମୃଦ୍ଧ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଭିଏତନାମ ରାଷ୍ଟ୍ରପତି ଟୋ ଲାମ୍ଙ୍କ ସହ ତାଙ୍କର ହୋଇଥିବା ଆଲୋଚନା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଏହି ସହଯୋଗ ଦୁଇ ଦେଶ ମଧ୍ୟରେ ବର୍ଦ୍ଧିତ ବ୍ୟାପକ ରଣନୀତିକ ସହଭାଗିତାର ଏକ ପ୍ରମୁଖ ସ୍ତମ୍ଭ। ଭାରତ ଏବଂ ଭିଏତନାମ ପାରସ୍କରିକ ବିଶ୍ୱାସ, ସମାନ ମୂଲ୍ୟବୋଧ ଏବଂ ଆଞ୍ଚଳିକ ସ୍ଥିରତା ସ୍ଥାପନ କରିବା ପାଇଁ ଘନିଷ୍ଠ ସହଯୋଗର ମୂଳଦୁଆ ପକାଇଛନ୍ତି। ଉଭୟ ପକ୍ଷ ଭାରତ ଭିଏତନାମ ପ୍ରତିରକ୍ଷା ସହଭାଗିତା ବୃଦ୍ଧିର ସମୀକ୍ଷା କରିଥିଲେ ଏବଂ ସାମୁଦ୍ରିକ ସୁରକ୍ଷା, ପ୍ରତିରକ୍ଷା ଶିଳ୍ପ, ତାଲିମ ଓ ଆଞ୍ଚଳିକ ସ୍ଥିରତାରେ ସହଯୋଗକୁ ଆହୁରି ଘନିଷ୍ଠ କରିବା ପାଇଁ ଉପାୟଗୁଡ଼ିକ ଉପରେ ଆଲୋଚନା କରିଥିଲେ।
1: मुझे खुशी है कि आपकी हाल की भारत यात्रा के दौरान इसे अब इनहांस्ड कॉम्प्रिहेंसिव स्ट्रेटेजिक पार्टनरशिप में अपग्रेड किया गया है। मुझे विश्वास है कि आज की हमारी चर्चा हमारे रक्षा सहयोग को और अधिक मजबूत करेगी तथा आने वाले वर्षों में सहयोग के लिए नए रास्ते भी खोलेगी।
0: ଦୁଇ ନେତା ମିଳିତ ଭାବରେ ଭିଏତନାମର ବାୟୁସେନା ଅଧିକାରୀ କଲେଜରେ ପ୍ରତିଷ୍ଠିତ ଭାଷା ପ୍ରୟୋଗଶାଳା ଉଦ୍ଘାଟନ କରିଥିଲେ। ଏହି ଅବସରରେ ଏଆଇ ଏବଂ କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ସାକ୍ଷାତ କରିବା ପାଇଁ ଚୀନ୍ ଯାତ୍ରା କରୁଛନ୍ତି। କ୍ରେମ୍ଲିନ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦୁଇ ନେତା ଆର୍ଥିକ ସହଯୋଗ ଏବଂ ପ୍ରମୁଖ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଚୀନ୍ ରୁଷ ବନ୍ଧୁତ୍ୱ ଚୁକ୍ତିର 25 ବର୍ଷ ପୂରଣ ଅବସରରେ ପୁତିନ୍ଙ୍କ ଏହି ଗସ୍ତ ବିଶେଷ ମହତ୍ୱ ରଖିଛି। ବିଶ୍ୱରେ ଦେଖାଦେଇଥିବା ବହୁ ରାଜନୈତିକ ଅସ୍ଥିରତା ମଧ୍ୟରେ ଚୀନ୍ ଉଭୟ ଆମେରିକା ଓ ରୁଷ ସହିତ ସମ୍ପର୍କର ସନ୍ତୁଳନ ରକ୍ଷା କରିବା ଦିଗରେ ପ୍ରୟାସ କରୁଛି। ୟୁକ୍ରେନ୍ ବିବାଦ ଉପରେ ପାଶ୍ଚାତ୍ୟ ପ୍ରତିବନ୍ଧକ ସତ୍ତ୍ୱେ ଚୀନ୍ ରୁଷର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର ଏବଂ ରୁଷୀୟ ତୈଳ ଓ ଗ୍ୟାସ୍ର ପ୍ରମୁଖ କ୍ରେତା ରହିଛି। କାତାର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଶୀର୍ଷ ନେତୃତ୍ୱଙ୍କ ଅନୁରୋଧ କ୍ରମେ ଇରାନ୍ ଉପରେ ସାମରିକ ଆକ୍ରମଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ସାମରିକ ଗଣମାଧ୍ୟମ ଟ୍ରୁଥ୍ ସୋସିଆଲ୍ରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଟ୍ରମ୍ପ କହିଛନ୍ତି, ଆଜିଠାରୁ ଆରମ୍ଭ ହେବାକୁ ଥିବା ଆକ୍ରମଣକୁ ଏହି ନେତାଙ୍କ ଅନୁରୋଧ କ୍ରମେ ସ୍ଥଗିତ ରଖାଯାଇଛି। ଆମେରିକା ଏବଂ ପଶ୍ଚିମ ଏସିଆ ରାଷ୍ଟ୍ରଗୁଡ଼ିକ ଦ୍ୱାରା ଗ୍ରହଣୀୟ ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ଶ୍ରୀ ଟ୍ରମ୍ପ ଆଶାବ୍ୟକ୍ତ କରିଛନ୍ତି। ଏଥିପାଇଁ ଆଲୋଚନା ଜାରି ରହିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜୟପୁରଠାରେ ସନ୍ଧ୍ୟା 7:30 ଆରମ୍ଭ ହେବ। ପ୍ଲେଅଫ୍ରେ ଖେଳିବା ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ଯୋଗ୍ୟତା ଅର୍ଜନ କରିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପ୍ଲେଅଫ୍ରୁ ବାଦ୍ ପଡ଼ିଛନ୍ତି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଓସ୍ଲୋରେ ଆଜି ହେବାକୁ ଥିବା ତୃତୀୟ ଭାରତ ନର୍ଡିକ୍ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଗଦଲପୁରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି 90 ପଇସା ବୃଦ୍ଧି ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi to attend third India-Nordic summit in Oslo aimed at strengthening cooperation in technology, renewable energy, defence and trade. Prime Minister Modi and his Swedish counterpart Ulf Kristersson in a joint newspaper article stress on partnerships in times of global uncertainty. Supreme Court refuses to recall its earlier order of keeping sterilized or vaccinated stray dogs in shelters. IMD issues yellow alert for heat wave in national capital for next 3 days. And in IPL cricket,

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଅଧିକ ବୃଦ୍ଧି ପାଇବ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀକୁ କଲେ ସମ୍ବୋଧନ। ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକ ଲାଗି ନୀତି। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି, ଚଳିତ ମାସ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା। ଦେଶର ଅର୍ଥବ୍ୟବସ୍ଥାରେ କୃଷିକ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଚୌହାନ କହିଛନ୍ତି, ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଆହୁରି ଅଧିକ ବୃଦ୍ଧି ପାଇବ। ଚଳିତ ବର୍ଷ ଓଡ଼ିଶା ଧାନ କ୍ରୟ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି। ରାଜ୍ୟରେ 76 ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ଧାନ କ୍ରୟ ସହ ଚାଷୀମାନଙ୍କୁ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି।
1: इस साल तो ओडिशा ने रिकॉर्ड बनाया है। धान की खरीदी में शायद 76 लाख मीट्रिक टन से ज्यादा किसानों से धान खरीदी है और पसीने की भी पूरी पूरी कीमत दी है। नंबर एक, खाद्य सुरक्षा सुनिश्चित करना है। 140 करोड़ भारतवासी अन्न के लिए, फल के लिए, सब्जी के लिए, दूध के लिए दुनिया के किसी देश की तरफ हाथ ना फैलाए, इसलिए हम आत्मनिर्भर बनेंगे। दूसरा, पोषण युक्त आहार उपलब्ध कराना है। और इससे भी आगे तीसरा जो लक्ष्य है, किसानों की बेहतर आजीविका, आय बढ़ाना है, सुनिश्चित करना है वो सुखी जीवन।
0: ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଉର୍ବର ଭୂମି, ଅନୁକୂଳ ଜଳବାୟୁ ଓ ଚାଷୀମାନଙ୍କ ପରିଶ୍ରମର ପ୍ରଶଂସା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହି ଅଞ୍ଚଳଗୁଡ଼ିକ ଦେଶର କୃଷି ବିକାଶର ମୁଖ୍ୟ କେନ୍ଦ୍ର ଭାବେ ବିକଶିତ ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର କୃଷକଙ୍କ ଆୟ ବୃଦ୍ଧି ଓ କୃଷିକ୍ଷେତ୍ରର ସାର୍ବଜନୀନ ଉନ୍ନତି ପାଇଁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଦେଶରେ ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋତ୍ସାହନ ଓ ଆଦର୍ଶ କୃଷି ମଡେଲ ଗଠନର ଆବଶ୍ୟକତା ନେଇ ସରକାର ଗୁରୁତ୍ୱ ଦେଉଛନ୍ତି। ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଯୋଗୁଁ ମାଟିର ଉର୍ବରତା ଓ କୃଷି ଉତ୍ପାଦନ ପ୍ରଭାବିତ ହେଉଛି। ଚାଷଜମି ସୁରକ୍ଷା ସହ ସନ୍ତୁଳିତ କୃଷି ପଦ୍ଧତି ଗ୍ରହଣ କରିବା ପାଇଁ ସମ୍ମିଳନୀରେ କୃଷିମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କୃଷକ ପଞ୍ଜୀକରଣ ବ୍ୟବସ୍ଥାର ଗୁରୁତ୍ୱ ସମ୍ପର୍କରେ ଶ୍ରୀ ଚୌହାନ କହିଛନ୍ତି, ଏହା ମାଧ୍ୟମରେ କୃଷକଙ୍କ ଜମି, ପରିବାର ଓ ଫସଲ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଏଥିସହ କୃଷକମାନେ ସହଜରେ ଋଣ ଓ ସରକାରୀ ସହାୟତା ପାଇପାରିବେ। କୃଷକ କଲ୍ୟାଣ ପାଇଁ ଅଧିକାରୀମାନେ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ମଧ୍ୟାହ୍ନ 12:30ରେ ପରିଷଦ କାର୍ଯ୍ୟାଳୟରେ ମନ୍ତ୍ରୀ ଶ୍ରୀ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ଅପରାହ୍ନ 3:00ରେ results.odisha.gov.in ଏବଂ results.digilocker.gov.in ଲଗ୍ଇନ୍ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ଫଳ ଜାଣିପାରିବେ। ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ଅନ୍ୟପକ୍ଷରେ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆବେଦନ ଫର୍ମ ପୂରଣ ପ୍ରକ୍ରିୟା ଚଳିତ ମାସ 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡର ସୂଚନା ଅନୁସାରେ ମାଟ୍ରିକ୍ ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ଆବେଦନ ସମୟସୀମାକୁ ମଧ୍ୟ ବୃଦ୍ଧି କରାଯାଇଛି। ଚଳିତ ବର୍ଷ ମାଟ୍ରିକ୍ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାରେ 8,000ରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ ଏବଂ 17,055 ଜଣ ଫେଲ୍ ହୋଇଥିଲେ। ସେମାନଙ୍କୁ ପୁଣି ଥରେ ସୁଯୋଗ ଦେବା ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ଆବେଦନ କରାଯାଉଛି। ଢେଙ୍କାନାଳ ଜିଲ୍ଲାସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସମାରୋହରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ 77 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଥିସହ ଜାତୀୟ ସ୍ତରରେ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା 20 ଜଣ କ୍ରୀଡ଼ାବିତ୍ଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥି

ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୋରାପୁଟ ଜିଲ୍ଲାରେ ଆସନ୍ତା ଗୁରୁବାର ଓ ଶୁକ୍ରବାର ସାଧାରଣ କର୍ମଚାରୀଙ୍କ ପାଇଁ ପେନ୍ସନ୍ ଅଦାଲତ ଅନୁଷ୍ଠିତ ହେବ। ପୂର୍ବାହ୍ନ 9ଟାରେ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ପେନ୍ସନ୍ ସମ୍ବନ୍ଧୀୟ ଅଭିଯୋଗ ଥିବା ଅବସରପ୍ରାପ୍ତ କର୍ମଚାରୀ ଓ ଉତ୍ତରାଧିକାରୀମାନେ ଆବଶ୍ୟକ କାଗଜପତ୍ର ସହ ଉପସ୍ଥିତ ରହିବାକୁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ କୃଷି ବିଭାଗ ଓ ବିଭିନ୍ନ ଚାଷୀ ଫାର୍ମ ପକ୍ଷରୁ ରବି ଫସଲ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। କୃଷି ଅଧିକାରୀ ଯୋଗଦେଇ ଚାଷୀମାନଙ୍କୁ ନିର୍ଦ୍ଧାରିତ ମୂଲ୍ୟରେ ଫସଲ ବିକ୍ରି ବଜାର ସୃଷ୍ଟି କରିବା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବିଭିନ୍ନ ଡାଲି ଜାତୀୟ ଫସଲର ମୂଲ୍ୟ ଚାଷୀମାନେ ସଠିକ୍ ଭାବେ ପାଇବା ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରସ୍ଥିତ ହିନ୍ଦୀ ପ୍ରଚାର ସଭା ସମ୍ମିଳନୀ କକ୍ଷରେ ତାଲୁକ ଆଇନ ସେବା ପ୍ରାଧିକରଣ କମିଟି ପକ୍ଷରୁ ସୁରକ୍ଷିତ ଶୈଶବ ଓ ସୁରକ୍ଷିତ ଭବିଷ୍ୟତ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷା ସୁମିତା ଆଚାର୍ଯ୍ୟ ଯୋଗଦେଇ ଶିଶୁଙ୍କ ସୁରକ୍ଷା ଓ ନିର୍ଯାତନା ରୋକିବା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ କ୍ରାଇମ୍ବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ସିଏଡବ୍ଲ୍ୟୁ ଏବଂ ସିଡବ୍ଲ୍ୟୁ ପକ୍ଷରୁ ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ ଆସନ୍ତା ଗୁରୁବାରଠାରୁ 30 ତାରିଖ ପର୍ଯ୍ୟନ୍ତ ଅପରେସନ୍ ଅନ୍ୱେଷଣ ଆରମ୍ଭ ହେବ। ଏହି ଅଭିଯାନରେ ପୁଲିସ୍ ଅନ୍ୟ ରାଜ୍ୟକୁ ଯାଇ ନିଖୋଜ ଶିଶୁଙ୍କୁ ଖୋଜିବ। ଏଥିଲାଗି ସମସ୍ତ ରେଞ୍ଜ ଆଇଜି ଓ ଡିଆଇଜିଙ୍କୁ ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି। ରାଜ୍ୟ ପୁଲିସ୍ ସହ ସମନ୍ୱୟ ରକ୍ଷା ଲାଗି କମିଶନର ପୁଲିସ୍ ସମେତ 8ଟି ରେଞ୍ଜକୁ ଦାୟିତ୍ୱ ଦିଆଯାଇଛି। ସେମାନେ ପଶ୍ଚିମବଙ୍ଗ, ଆସାମ, ନୂଆଦିଲ୍ଲୀ ସମେତ 13ଟି ରାଜ୍ୟକୁ ଯାଇ ନିଖୋଜ ଶିଶୁଙ୍କୁ ଖୋଜିବେ। ବୌଦ୍ଧ ଜିଲ୍ଲାରେ ଜନଭାଗିଦାରୀ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାର ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକରେ ଆଦିମ ଜନଜାତି ଆଦିବାସୀ ବହୁଳ ଗ୍ରାମମାନଙ୍କରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଏହି ଅଭିଯାନ ଆୟୋଜିତ ହେବ। ଏହାର ମୂଳ ଲକ୍ଷ୍ୟ ହେଉଛି ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତିକରଣ, ସେମାନଙ୍କ ଐତିହ୍ୟର ସୁରକ୍ଷା ଅଧିକାରୀ ସୁନିଶ୍ଚିତ କରିବା। ତୃଣମୂଳ ସ୍ତରରେ ଲୋକଙ୍କ ସକ୍ରିୟ ଭାଗିଦାରୀ ସହିତ ଏହାକୁ କାର୍ଯ୍ୟକାରୀ କରାଯାଉଛି। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ 3 ରଥର 42 ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭୋଇ ସେବକଙ୍କ ତତ୍ତ୍ୱାବଧାନରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ରଥଖଳାରେ ମହାରଣା ସେବକମାନେ ଧୂଳିଦଣ୍ଡା 2ଟି ତିଆରି କରୁଛନ୍ତି। ଗୋଟିଏ ଚାରି ପରୀକ୍ଷା ଶେଷ ହୋଇଥିବାବେଳେ ଅନ୍ୟଟିର ହଣା କାର୍ଯ୍ୟ ଚାଲିଛି। ଦୋଳବେଦୀରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ କମରାଶାଳରେ ଓଝା ସେବକମାନେ 3 ରଥର ଦଣ୍ଡାକଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଦୋଳବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରାରେ ଶ୍ରୀଜୀଉଙ୍କ ପୂଜାନୀତି ଲାଗି କୁରୁମପିଢ଼ା, ବିଜେ ଡୋରି, ପଇତା ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ବୈଠକ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ମାସ 6 ତାରିଖ ସୁଦ୍ଧା ଏସ୍ଆଇଆର୍ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। କେନ୍ଦୁଝର ଜିଲ୍ଲାପାଳ ଏସ୍ଆଇଆର୍ ପ୍ରକ୍ରିୟାର ବିଭିନ୍ନ ବୈଷୟିକ ଓ ପ୍ରଶାସନିକ ଦିଗ ଉପରେ ଆଲୋଚନା କରିଛନ୍ତି। ଏହି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ନାମ ସାମିଲ କରିବା ଏବଂ ସାମଗ୍ରିକ ଭୋଟର ତାଲିକାର ଶୁଦ୍ଧତା ବଜାୟ ରଖିବାରେ ରାଜନୈତିକ ଦଳଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଛନ୍ତି। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବନ୍ୟା ପୂର୍ବ ପ୍ରସ୍ତୁତି, ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ଯୋଜନା ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲାର ବିଭିନ୍ନ ନଦୀ ଓ କେନାଲ ବନ୍ଧରେ ପୂର୍ବରୁ ହୋଇଥିବା ଘାଇଗୁଡ଼ିକର ସ୍ଥାୟୀ ମରାମତି, ବନ୍ୟାଜଳର ମୁକ୍ତ ପ୍ରବାହ ପାଇଁ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ନାଳଗୁଡ଼ିକୁ ତୁରନ୍ତ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ସମୟରେ ଟେଲିଫୋନ୍ ଲାଇନ୍ ସଚଳ ରଖିବା ଏବଂ ବିପର୍ଯ୍ୟୟ ପରେ ବିଦ୍ୟୁତ୍, ଟେଲି ଯୋଗାଯୋଗ, ରାସ୍ତାଘାଟ ଭଳି ଅତ୍ୟାବଶ୍ୟକ ସେବାକୁ ତୁରନ୍ତ ପୁନରୁଦ୍ଧାର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ବୈଠକରେ ପରାମର୍ଶ ଦିଆଯାଇଛି। ପାଣିପାଗ ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ମଧ୍ୟ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିଛି। ପଶ୍ଚିମ ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିବା ସୂଚନା ଆମର ହସ୍ତଗତ ହୋଇଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି

ଗଜପତି ରାୟଗଡ଼ା କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀର ପ୍ରଭାବରେ ଝଡ଼ ବର୍ଷାର ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ମୌସୁମୀ ବାୟୁ ଚଳିତ ମାସ ଶେଷ ସୁଦ୍ଧା କେରଳରେ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଅଧିକ ବୃଦ୍ଧି ପାଇବ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀକୁ କଲେ ସମ୍ବୋଧନ। ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷାଫଳ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି। ଚଳିତ ମାସ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ ଛୁଇଁବା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ପ୍ରସାରଣ ସେବା କେନ୍ଦ୍ର ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଗୋଟରେ ସମୟ ବର୍ତ୍ତମାନ ଅପରାହ୍ନ 5:30 କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT।

ଓ ବିରହ ଏକ ମୁଦ୍ରାର ଦୁଇ ପାର୍ଶ୍ୱ ସଦୃଶ। ପ୍ରେମ ଯେତିକି ଆନନ୍ଦ ଦିଏ, ବିରହ ତାଠାରୁ ବହୁ ଗୁଣରେ ଯନ୍ତ୍ରଣା ଦିଏ। ବିରହୀ ପ୍ରେମିକର ହୃଦୟର ଯନ୍ତ୍ରଣା ଉତ୍ତପ୍ତ ମରୁବାଲି ଭଳି ହୋଇଥାଏ। ମନର ମଣିଷର ବିଚ୍ଛେଦ ହୃଦୟକୁ କ୍ଷତାକ୍ତ କରିବା ସହିତ ଭରା ଫଗୁଣରେ ମଧ୍ୟ ବୈଶାଖର ତାତି ଅନୁଭବ କରିଦିଏ।

0: ଶୁଣିଲେ ଗୀତି କଥା ଅବୁଝା ମନ। ଆଜି ତ ସମୟ ହେଇଯାଇଛି। ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା? ଚିଠି ଲେଖିବାକୁ ଜମା ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣା ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍କୋଡ ନମ୍ବର 7570002। ତେବେ ଆଜି ପାଇଁ ଏଇଠି ରଖି ରହୁଛୁ। ନମସ୍କାର।
1: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ। କାର୍ଯ୍ୟକ୍ରମଟି ପ୍ରଯୋଜନା କରିଥିଲେ ନାଗଭୂଷଣ ମାଝୀ, ଉପସ୍ଥାପନରେ ଥିଲେ ପଲିନା ସରକରିଆ ଏବଂ ସୁନିତା ବେରା। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ସୂଚନା ସମ୍ବାଦ କାର୍ଯ୍ୟକ୍ରମ।

ହ୍ୟାଲୋ ବାରିପଦା ଶ୍ରୋତାବନ୍ଧୁ, ପ୍ରତ୍ୟେକ ରବିବାର ସକାଳ 8:15ରୁ ସକାଳ 9:00 ପର୍ଯ୍ୟନ୍ତ ପ୍ରଚାରିତ ହେଉଛି କାର୍ଯ୍ୟକ୍ରମ ହ୍ୟାଲୋ ବାରିପଦା। ଏହି କାର୍ଯ୍ୟକ୍ରମର ପୁନଶ୍ଚ ପ୍ରସାରଣ ପ୍ରତ୍ୟେକ ବୁଧବାର ସକାଳ 8:15ରୁ 9:00 ପର୍ଯ୍ୟନ୍ତ ଶୁଣିପାରିବେ। ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମରେ ନିଜ ପସନ୍ଦର ଗୀତକୁ ସାମିଲ କରିବାକୁ ଚାହୁଁଥିଲେ ପ୍ରତି ବୁଧବାର ଅପରାହ୍ନ 4:00-5:00 ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଆମର ଟେଲିଫୋନ୍ ନମ୍ବର ହେଉଛି 06792254105। ଆଉ ଥରେ କହି ରଖୁଛୁ ଶ୍ରୋତା ବନ୍ଧୁ, ପ୍ରତ୍ୟେକ ବୁଧବାର ଅପରାହ୍ନ 4:00-5:00 ମଧ୍ୟରେ ଟେଲିଫୋନ୍ କରନ୍ତୁ। ଟେଲିଫୋନ୍ ନମ୍ବରଟି ହେଲା 07922541105।

ଗ୍ରୀଷ୍ମ ପ୍ରବାହ ସାରା ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା 45 ଡିଗ୍ରୀ ସେଲସିୟସ୍ ପାର କଲାଣି। ତେଣୁ ଆମେ ସମସ୍ତେ କେମିତି ସତର୍କ ରହିବା ଓ ସୁସ୍ଥ ରହିବା ସେଥିପ୍ରତି କିଛି ପଦକ୍ଷେପ ନେବା ନିହାତି ଜରୁରୀ। ଦିନ 11ଟା ଠାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ପ୍ରବଳ ଖରା ହେଉଛି। ତେଣୁ ସେହି ସମୟ ମଧ୍ୟରେ ଆମେ ଘରେ ରହିବା ପାଇଁ ଚେଷ୍ଟା କରିବା। ଯଦି ନିହାତି ଦରକାର ପଡ଼େ ତାହେଲେ ଆମେ ସୂତା ଲୁଗା ପିନ୍ଧିବା, ପାଦରେ ଚପଲ, ମୁଣ୍ଡରେ ଗାମୁଛା, କଳା ଚଷମା ବ୍ୟବହାର କରିବା, ସାଙ୍ଗରେ ଥଣ୍ଡା ପାଣି ନେବା, ଛତା ବ୍ୟବହାର କରିବା, ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା, ଭକରେ ରହିବା ନାହିଁ, ପଖାଳ ତୋରାଣି, ଓଆର୍ଏସ୍ ଦ୍ରବଣ, ଚିନି ଲୁଣ ସରବତ, ଲେମ୍ବୁ ସରବତ, ଘୋଳ ଦହି, ଆଖୁ ରସ, ପଇଡ଼ ପାଣି ଇତ୍ୟାଦି ପିଇପାରିବା। ଥଣ୍ଡା ପାନୀୟରୁ ଦୂରେଇ ରହିବା। ପରିବାରରେ ଛୋଟ ଛୁଆ, ବୟସ୍କ ଲୋକ, ଗର୍ଭବତୀ ମା ଏମାନଙ୍କର ରୋଗୀମାନଙ୍କୁ ବିଶେଷ ଧ୍ୟାନ ଦେବା। ଅତ୍ୟଧିକ ପରିଶ୍ରମ କରିବା ନାହିଁ, ହାଲିଆ ଲାଗିଲେ ବିଶ୍ରାମ ନେବା। ଯଦି ନିହାତି ଅସୁବିଧା ଲାଗେ ତାହେଲେ ତୁରନ୍ତ ଡାକ୍ତରଖାନାକୁ ଯିବା ଏବଂ ଡାକ୍ତରଙ୍କର ପରାମର୍ଶ ନେବା।

ମ୍ୟାଲେରିଆ ନହେବାର ଉପାୟ ପ୍ରତିଦିନ ମଶାରୀ କିମ୍ବା କୀଟନାଶକ ଔଷଧ ଉପଚାରିତ ମଶାରୀ ଟାଣି ଶୋଇବା। ଗର୍ଭବତୀ ଶିଶୁମାନେ ମଶାରୀ ଭିତରେ ଯେପରି ନିଶ୍ଚିନ୍ତ ଶୋଇବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ଘର ଭିତରେ କୀଟନାଶକ ସିଞ୍ଚନ ପାଇଁ ସିଞ୍ଚନ କର୍ମୀଙ୍କୁ ସହଜ କରନ୍ତୁ। ସିଞ୍ଚନ ସ୍ଥାନକୁ 3 ମାସ ପର୍ଯ୍ୟନ୍ତ ଲିପାପୋଛା କରନ୍ତୁ ନାହିଁ। ଜ୍ୱର ହେଲେ ଅତିଶୀଘ୍ର ଆଶା କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ମ୍ୟାଲେରିଆ ପାଇଁ ରକ୍ତ ପରୀକ୍ଷା କରନ୍ତୁ। ମ୍ୟାଲେରିଆ ଜଣାପଡ଼ିଲେ ଔଷଧ ପୂରା ମାତ୍ରାରେ ସେବନ କରନ୍ତୁ। ମଶା ବଂଶବୃଦ୍ଧିକୁ ରୋକିବା ପାଇଁ ଘର ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପରିବେଶ ପରିଷ୍କାର ରଖନ୍ତୁ। ସୂଚନାରେ ଜଣାଇଛନ୍ତି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାର।

ବାଲ୍ୟବିବାହ ନିଷେଧ ସୂଚନା ଏତଦ୍ୱାରା ଜନସାଧାରଣ ମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଏକୋଇଶ ବର୍ଷ ବୟସରୁ କମ୍ ବୟସର ପୁଅ ତଥା ଅଠର ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ବର 109 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଅନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆସନ୍ତା ପହିଲାରୁ ଦେଶ

0: ବ୍ୟାପୀ ଆରମ୍ଭ ହେବ କ୍ଷେତ ବଚାଓ ଅଭିଯାନ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ବୈଠକ। ଆସନ୍ତାକାଲି ପ୍ରକାଶ ପାଇବ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏବଂ ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା, ହୀରାକୁଦଠାରେ ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲସିୟସ୍ ରେକର୍ଡ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀ ପରେ ଭୁବନେଶ୍ୱରରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ମାଟିର ସୁରକ୍ଷା ପାଇଁ ଦେଶବ୍ୟାପୀ ଆସନ୍ତା 1ରୁ 15 ତାରିଖ ପର୍ଯ୍ୟନ୍ତ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହେବ। ଏଥିରେ ଚାଷୀମାନଙ୍କୁ ସନ୍ତୁଳିତ ସାର ବ୍ୟବହାର ପାଇଁ ସଚେତନ କରାଯିବ। ଏହାସହ କେବଳ ଧାନ ବା ଗହମ ଚାଷ ନ କରି ମାଟିର ମାନ ବଜାୟ ରଖିବାକୁ କୃଷି ବିବିଧିକରଣ ଉପରେ ଗୁରୁତ୍ୱ ଦିଆଯିବ।
1: एक जून से जो हम तय कर रहे हैं खेत बचाओ अभियान, उसमें हम ये सब चीजें कर सकते। हम आधुनिक टेक्नोलॉजी की जानकारी भी दे सकते हैं, हम योजनाओं की ढंग से जानकारी दे सकते हैं। 1 जून से 15 जून तक सोचा, दलहन तिलहन मिशन के बारे में भी बता सकते हैं। तो किसान को जागरूक करने का काम उसमें हो सकता है। आईडी तेजी से अब बनाने का काम चल रहा है। फार्मर आईडी का मतलब है किसान के सारा विवरण एक ही जगह आ जाए, उसके पास जमीन, उसके पास परिवार, परिवार के सदस्य, बाकी संपत्ति एक जगह फार्मर आईडी, एक मिनट में 2 मिनट में बैंक लोन सैंक्शन कर सकता है।
0: ଶ୍ରୀ ଚୌହାନ କହିଛନ୍ତି, ପ୍ରତ୍ୟେକ ଚାଷୀଙ୍କର ଏକ ସ୍ୱତନ୍ତ୍ର ଡିଜିଟାଲ ପରିଚୟପତ୍ର ପ୍ରସ୍ତୁତ କରାଯାଉଛି। ଏହା ମାଧ୍ୟମରେ ଚାଷୀଙ୍କ ଜମି, ଫସଲ, ସରକାରୀ ଯୋଜନା ଓ ଋଣ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ ହେବ। ଏହା ପୂର୍ବରୁ କୃଷି ସମ୍ମିଳନୀରେ ଯୋଗଦେଇ ଶ୍ରୀ ଚୌହାନ କହିଥିଲେ, ପୂର୍ବ ଭାରତର ଉର୍ବର ଭୂମି, ପ୍ରଚୁର ଜଳସମ୍ପଦ ଏବଂ ଅନୁକୂଳ ଜଳବାୟୁ ଆଗାମୀ ଦିନରେ ଚାଷୀଙ୍କ ବିକାଶ ପାଇଁ ଏକ ଶକ୍ତିଶାଳୀ ଇନ୍ଧନ ସାଜିବ। ପ୍ରାକୃତିକ କୃଷି ଉପରେ ଗୁରୁତ୍ୱ ଦେବାକୁ ଚାଷୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ। ପ୍ରାକୃତିକ ଚାଷ ଦ୍ୱାରା ରାସାୟନିକ ସାରର ଆବଶ୍ୟକତା ହ୍ରାସ ପାଇବା ସହ ମାଟିର ଉର୍ବରତା ବଜାୟ ରହିବ। ଆଗାମୀ ଦିନରେ କୃଷକଙ୍କ ସୁରକ୍ଷା ପାଇଁ ନୂଆ ପେଷ୍ଟିସାଇଡ୍ ଆକ୍ଟ ଅଣାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ରାଜ୍ୟରେ ବିଲୁପ୍ତ ହୋଇଯାଉଥିବା ସ୍ଥାନୀୟ କିସମର ଖାଦ୍ୟଶସ୍ୟଗୁଡ଼ିକର ପୁନରୁଦ୍ଧାର ପାଇଁ ବ୍ଲକ ସ୍ତରରେ ସ୍ୱତନ୍ତ୍ର ପ୍ରୟାସ କରାଯାଉଛି। ସମୃଦ୍ଧ କୃଷକ ଯୋଜନାରେ ଗତ ଖରିଫ ଋତୁରେ 19 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଉପକୃତ ହୋଇଛନ୍ତି। କୋରାପୁଟ, କଳାହାଣ୍ଡି ଭଳି 9ଟି ଜିଲ୍ଲାରେ 1 ଲକ୍ଷ ଏକର ଜମିରେ କଫି ବଗିଚାର ବିକାଶ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସମ୍ମିଳନୀରେ 5ଟି ରାଜ୍ୟର କୃଷିର ବିକାଶ ପାଇଁ ରୂପରେଖ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଯାଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛତାର ସହ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଆଲୋଚନାରେ ସମସ୍ତ ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଆରକ୍ଷୀ ଅଧୀକ୍ଷକ ଏହାକୁ ତଦାରଖ କରିବେ ଏବଂ ପରୀକ୍ଷା ପ୍ରସ୍ତୁତି ନେଇ ସମ୍ପୂର୍ଣ୍ଣ ସହଯୋଗ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଭୁବନେଶ୍ୱରସ୍ଥିତ ଅନ୍ଧାରୁଆଠାରେ ଇଏସ୍ଆଇ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏବଂ କେନ୍ଦ୍ର ସରକାରଙ୍କର କର୍ମଚାରୀ ରାଜ୍ୟ ବୀମା ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ଖାରବେଳ ଭବନ ସମ୍ମିଳନୀ କକ୍ଷରେ ସ୍ୱାକ୍ଷରିତ ହୋଇଯାଇଛି। ପ୍ରକଳ୍ପ ଅଧୀନରେ ଅନ୍ଧାରୁଆଠାରେ ସ୍ଥାୟୀ ଭିତ୍ତିଭୂମି ପ୍ରତିଷ୍ଠା ହେବାକୁ ଥିବାବେଳେ ମେଡିକାଲ କଲେଜର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଚନ୍ଦ୍ରଶେଖରପୁରସ୍ଥିତ ଇଏସ୍ଆଇ ହସ୍ପିଟାଲକୁ ବ୍ୟବହାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁମଗମ୍ଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ୱରଠାରେ ନିର୍ବାଚନ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଭୋଟ୍ ଗଣତି ଏବଂ ଫଳାଫଳ ସାରଣୀକରଣକୁ ଅଧିକ ସୁଦୃଢ଼ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଏକ ଉଚ୍ଚସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସର୍ବୋତ୍ତମ ନିର୍ବାଚନ ପଦ୍ଧତି ଏବଂ ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ଆଲୋଚନା କରିଥିଲେ। ନବରଙ୍ଗପୁର ଜିଲ୍ଲାର କୁଡିଙ୍ଗାଠାରେ ନୂତନ ସିଭିଲ ଜଜ୍ କୋର୍ଟ ତଥା ଜେଏମ୍ଏଫ୍ସି କୋର୍ଟର ଶୁଭ ଉଦ୍ଘାଟନ ଆଜି ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଯୋଗ ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ପହାକାଳପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗୁଳାଇଠାରେ ଦୁଇ ଦିବସୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ 2026 ଏବଂ ଜିଲ୍ଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ବୈଜୟନ୍ତ ପଣ୍ଡା ଯୋଗଦେଇ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାଙ୍ଗୀ ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗୁଳାଇଠାରେ ଦୁଇ ଦିବସୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ 2026 ଏବଂ ଜିଲ୍ଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ବୈଜୟନ୍ତ ପଣ୍ଡା ଯୋଗଦେଇ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାଙ୍ଗୀ ମତଦାତାଙ୍କ ନାମ ସଂଶୋଧନ କରିବା ଆଦି ପ୍ରସଙ୍ଗରେ

ମୁନା ସିଂ ନାୟକ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ମନୋରଞ୍ଜନ ନାୟକ, ଦୁର୍ଗା ହେମ୍ବ୍ରମ, ଚମ୍ପାବତୀ ନାୟକ, ପୁତି ନାୟକ, ଜୁନେଇ ନାୟକ, ଗୁର୍ବା ନାୟକ, ଭମରା ନାୟକ, ବାଇଧର ନାୟକ ଏବଂ ଲହରା ନାୟକ।

0: ଓଡ଼ିଆରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ସରିତା ସାହୁ। ଓସ୍ଲୋଠାରେ ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଯିବେ ଇଟାଲୀ। ଛତିଶଗଡ଼ର ବସ୍ତର ଡିଭିଜନ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦେଶର ସବୁଠାରୁ ବିକଶିତ ଆଦିବାସୀ ଅଞ୍ଚଳରେ ପରିଣତ ହେବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ। ଦେଶବ୍ୟାପୀ ଆସନ୍ତା ପହିଲାରୁ ପନ୍ଦର ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ କ୍ଷେତ ବଚାଅ ଅଭିଯାନ, କେନ୍ଦ୍ର କୃଷିମନ୍ତ୍ରୀଙ୍କ ଘୋଷଣା। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନେଇ ନୂଆଦିଲ୍ଲୀଠାରେ ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ରାଜସ୍ଥାନ ରୟାଲ୍ସ। ନରୱେ ରାଜଧାନୀ ଓସ୍ଲୋଠାରେ ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ନରୱେ, ସ୍ୱିଡେନ୍, ଆଇସ୍ଲ୍ୟାଣ୍ଡ, ଫିନ୍ଲ୍ୟାଣ୍ଡ ଏବଂ ଡେନ୍ମାର୍କର ପ୍ରଧାନମନ୍ତ୍ରୀଗଣ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ଡେନ୍ମାର୍କର କୋପେନ୍ହେଗେନ୍ଠାରେ 2022 ଅନୁଷ୍ଠିତ ପୂର୍ବ ଶିଖର ସମ୍ମିଳନୀର ନିର୍ଯ୍ୟାସ ପରିପ୍ରେକ୍ଷୀରେ ଏହି ସମ୍ମିଳନୀରେ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରୀଭୂତ ରହିଛି। ପ୍ରଯୁକ୍ତିବିଦ୍ୟା, ନବସୃଜନ, ନିରନ୍ତରତା, ନବୀକରଣୀୟ ଶକ୍ତି ଏବଂ ଡିଜିଟାଇଜେସନ୍ କ୍ଷେତ୍ରଗୁଡ଼ିକ ଉପରେ ଏହି ବୈଠକରେ ମତ ବିନିମୟ ହୋଇଛି। ବାଣିଜ୍ୟ ଏବଂ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା ବଳବତ୍ତର ରହିଥିବାବେଳେ ଏଭଳି ସମ୍ମିଳନୀରେ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ନୋର୍ଡିକ୍ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ଦ୍ୱିପାକ୍ଷିକ ବାଣିଜ୍ୟ ବର୍ତ୍ତମାନ ପ୍ରାୟ $19 ବିଲିୟନ୍ ପହଞ୍ଚିଛି। ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଇସ୍ଲ୍ୟାଣ୍ଡ, ଫିନ୍ଲ୍ୟାଣ୍ଡ ଏବଂ ଡେନ୍ମାର୍କ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପଞ୍ଚରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ନରୱେରୁ ଇଟାଲୀ ଅଭିମୁଖେ ଯାତ୍ରା କରିବେ। ଦୁଇଦିନିଆ ଏହି ଇଟାଲୀ ଗସ୍ତ ଅବସରରେ ଶ୍ରୀ ମୋଦି କେତେକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୁନିଙ୍କ ବ୍ୟକ୍ତିଗତ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ଶ୍ରୀ ମୋଦି କେତେକ ଆଲୋଚନା ବୈଠକରେ ଅଂଶଗ୍ରହଣ କରିବେ। ଛତିଶଗଡ଼ର ବସ୍ତର ଡିଭିଜନ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦେଶର ସବୁଠାରୁ ବିକଶିତ ଆଦିବାସୀ ଅଞ୍ଚଳରେ ପରିବର୍ତ୍ତିତ ହେବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଜଗଦଲପୁରରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଶାହା ଆଜି କହିଛନ୍ତି 2031 ସୁଦ୍ଧା ବସ୍ତରବାସୀଙ୍କ ହାରାହାରି ଆୟ 6 ଗୁଣକୁ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବସ୍ତରକୁ ନକ୍ସଲବାଦ ମୁକ୍ତ କରିବା ପରେ କେନ୍ଦ୍ର ଓ ଛତିଶଗଡ଼ ସରକାର ମିଳିତ ଭାବରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏହି ଅଞ୍ଚଳର ବିକାଶ ପାଇଁ ଏକ ବିସ୍ତୃତ ରୂପରେଖ ପ୍ରସ୍ତୁତ କରିଛନ୍ତି।
2: 19 ମଇ 2026 କି ଏ ତିଥି ହେ କି ଯାହା ସେ ନକ୍ସଲ ପ୍ରଭାବିତ କ୍ଷେତ୍ର ମେ ସମ୍ପୂର୍ଣ୍ଣ ବିକାଶ କି ପରିକଳ୍ପନା କୁ ଲଞ୍ଚ କିଆ ଯା ରହା ହେ। ବସ୍ତର କେ ସାଥ ଜିଲ୍ଲେ କୁ ନକ୍ସଲବାଦ ସେ ମୁକ୍ତ କରାନେ କେ ଲିଏ ଭାରତ ସରକାର କେ ଦ୍ୱାରା ୟହାଁ ପର କରିବ କରିବ 200 ସୁରକ୍ଷା କ୍ୟାମ୍ପ ବନାଏ।
1: ଜଗଦଲପୁରଠାରେ ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ 26ତମ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛତିଶଗଡ଼ ସମେତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ, ସ୍ୱରାଷ୍ଟ୍ର ସଚିବ, ସିବିଆଇ ନିର୍ଦ୍ଦେଶକ ଏବଂ ଏହି ରାଜ୍ୟଗୁଡ଼ିକର ପୁଲିସ୍ ଓ ପ୍ରଶାସନିକ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ବୁଲା କୁକୁରଙ୍କ ସ୍ଥାନାନ୍ତର ଏବଂ ବନ୍ଧ୍ୟାକରଣ ସମ୍ପର୍କିତ ପୂର୍ବ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ବଳବତ୍ତର ରଖିଛନ୍ତି। ଏହାକୁ ପ୍ରତ୍ୟାହାର ନେଇ ହୋଇଥିବା ଆବେଦନଗୁଡ଼ିକୁ ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସନ୍ଦୀପ ମେହେଟା ଏବଂ ଜଷ୍ଟିସ୍ ଏନ୍ଭି ଆଞ୍ଜାରିଆଙ୍କ ପୀଠ ଖାରଜ କରିଦେଇଛନ୍ତି। ମଣିଷ ଜୀବନ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଦୂରାରୋଗ୍ୟ, ବ୍ୟାଧିଗ୍ରସ୍ତ ଏବଂ ପାଗଳ କୁକୁରଙ୍କ କ୍ଷେତ୍ରରେ ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ପ୍ରଥମଥର ପାଇଁ ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ବୃଦ୍ଧି ପାଉଥିବା ବୁଲା କୁକୁରଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟ ନେଇ କୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆବଶ୍ୟକ ସ୍ଥଳେ ପୌର ସଂସ୍ଥାଗୁଡ଼ିକ ସେହି ନିଜ ଅଞ୍ଚଳରେ ବୁଲା କୁକୁରଙ୍କ ପାଇଁ ଇଚ୍ଛା ମୃତ୍ୟୁର ଆଶ୍ରୟ ନେଇପାରିବେ ବୋଲି କୋର୍ଟ ସ୍ୱଷ୍ଟ କରିଛନ୍ତି।

0: ବାରମ୍ଭାର କୁକୁର କାମୁଡ଼ା କିମ୍ବା କୁକୁରଙ୍କର ଆକ୍ରମଣ ଯୋଗୁଁ ଜନସାଧାରଣଙ୍କ ସୁରକ୍ଷା ବିପଦରେ ପଡ଼ିଥାଏ। ନୂଆଦିଲ୍ଲୀରେ ପିଲାମାନଙ୍କୁ ବୁଲା କୁକୁର କାମୁଡ଼ିବା ଏବଂ କୁକୁର କାମୁଡ଼ାଜନିତ ରୋଗ ଭୟକୁ ଦୃଷ୍ଟିରେ ରଖି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ସୁପ୍ରିମକୋର୍ଟ ନିଜ ଆଡ଼ୁ ଗତ ବର୍ଷ ଜୁଲାଇ 28 ତାରିଖରେ ବିଚାର ପାଇଁ ଗ୍ରହଣ କରିଥିଲେ। ଖଣ୍ଡପୀଠ କହିଛନ୍ତି କୁକୁର କାମୁଡ଼ାଜନିତ ବିପଦରୁ ମୁକ୍ତ ଭାବରେ ସମାଜରେ ଚଳପ୍ରଚଳ କରିବା ତଥା ସମ୍ମାନର ସହିତ ସମାଜରେ ବଞ୍ଚବାର ସମସ୍ତଙ୍କର ଅଧିକାର ରହିଛି। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀ ପରେ ଭୁବନେଶ୍ୱରରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ମାଟିର ସୁରକ୍ଷା ପାଇଁ ଦେଶବ୍ୟାପୀ ଆସନ୍ତା 1ରୁ 15 ତାରିଖ ପର୍ଯ୍ୟନ୍ତ କ୍ଷେତ ବଚାଅ ଅଭିଯାନ କାର୍ଯ୍ୟକାରୀ ହେବ। ଏଥିରେ ଚାଷୀମାନଙ୍କୁ ସନ୍ତୁଳିତ ସାର ବ୍ୟବହାର ପାଇଁ ସଚେତନ କରାଯିବ। ଏହାସହ କେବଳ ଧାନ ବା ଗହମ ଚାଷ ନ କରି ମାଟିର ମାନ ବଜାୟ ରଖିବାକୁ କୃଷି ବିବିଧୀକରଣ ଉପରେ ଗୁରୁତ୍ୱ ଦିଆଯିବ।
1: 1 ଜୁନ୍ ସେ ଯୋଉ ତୟ କର ରହେ ହେଁ ଖେତ ବଚାଓ ଅଭିଯାନ ଉସମେ ହମ୍ ୟେ ସବ୍ ଚିଜେଁ କର ସକତେ ହୈଁ। ହମ୍ ଆଧୁନିକ ଟେକ୍ନୋଲୋଜି କି ଜାନକାରୀ ଭି ଦେ ସକତେ ହୈଁ। ହମ୍ ଯୋଜନାଓଁ କି ଢଙ୍ଗ ସେ ଜାନକାରୀ ଦେ ସକତେ ହୈଁ। 1 ଜୁନ୍ ସେ 15 ଜୁନ୍ ତକ ସୋଚା ଦଲନ ତିଲନ ମିଶନ କେ ବାରେ ମେ ଭି ବତା ସକତେ ହୈଁ। ତୋ କିସାନ କୋ ଜାଗରୁକ କରନେ କା କାମ ଉସମେ ହୋ ସକତା ହୈ। ଆଇଡି ତେଜୀ ସେ ଅବ ବନାନେ କା କାମ ଚଲ ରହା ହୈ। ଫାର୍ମର ଆଇଡି କା ମତଲବ ହୈ କିସାନ କେ ସାରା ବିବରଣ ଏକ ହି ଜଗେ ଆ ଜାଏ। ଉସକେ ପାସ ଜମିନ, ଉସକେ ପାସ ପରିବାର, ପରିବାର କେ ସଦସ୍ୟ, ବାକି ସମ୍ପତ୍ତି ଏକ ଜଗେ ଫାର୍ମର ଆଇଡି। 1 ମିନିଟ୍ ମେ 2 ମିନିଟ୍ ମେ ବ୍ୟାଙ୍କ ଲୋନ ସାଂକ୍ସନ କର ସକତା ହୈ।
0: ଶ୍ରୀ ଚୌହାନ କହିଛନ୍ତି ପ୍ରତ୍ୟେକ ଚାଷୀଙ୍କର ଏକ ସ୍ୱତନ୍ତ୍ର ଡିଜିଟାଲ ପରିଚୟପତ୍ର ପ୍ରସ୍ତୁତ କରାଯାଉଛି। ଏହା ମାଧ୍ୟମରେ ଚାଷୀଙ୍କ ଜମି, ଫସଲ, ସରକାରୀ ଯୋଜନା ଓ ଋଣ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ ହେବ। ଏହା ପୂର୍ବରୁ କୃଷି ସମ୍ମିଳନୀରେ ଯୋଗଦେଇ ଶ୍ରୀ ଚୌହାନ କହିଥିଲେ ପୂର୍ବ ଭାରତର ଉର୍ବର ଭୂମି, ପ୍ରଚୁର ଜଳସମ୍ପଦ ଏବଂ ଅନୁକୂଳ ଜଳବାୟୁ ଆଗାମୀ ଦିନରେ ଚାଷୀଙ୍କ ବିକାଶ ପାଇଁ ଏକ ଶକ୍ତିଶାଳୀ ଇନ୍ଧନ ସାଜିବ। ପ୍ରାକୃତିକ କୃଷି ଉପରେ ଗୁରୁତ୍ୱ ଦେବାକୁ ଚାଷୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ରାଜ୍ୟରେ ବିଲୁପ୍ତ ହୋଇଯାଉଥିବା ସ୍ଥାନୀୟ କିସମର ଖାଦ୍ୟଶସ୍ୟଗୁଡ଼ିକର ପୁନରୁଦ୍ଧାର ପାଇଁ ବ୍ଲକସ୍ତରରେ ସ୍ୱତନ୍ତ୍ର ପ୍ରୟାସ କରାଯାଉଛି। ସମ୍ମିଳନୀରେ 5ଟି ରାଜ୍ୟର କୃଷିର ବିକାଶ ପାଇଁ ରୂପରେଖ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଯାଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଆଜି ଏକ ଉଚ୍ଚସ୍ତରୀୟ

ମଧ୍ୟରେ ଭାରତ ଖେଳିବାକୁ ଥିବା ଟେଷ୍ଟ ଏବଂ ଏକଦିବସୀୟ ମ୍ୟାଚ୍ ପାଇଁ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଦଳ ଘୋଷଣା କରିଛି। ଆଫଗାନିସ୍ତାନ ବିପକ୍ଷରେ ଜୁନ୍ 6 ତାରିଖରେ ମାଲନପୁରରେ ଟେଷ୍ଟ ମ୍ୟାଚ୍ ଏବଂ ଏହାପରେ

0: ଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ କଟରେ ସମୟ ବର୍ତ୍ତମାନ ରାତି 7:30। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚାଷବାସ। କାର୍ଯ୍ୟକ୍ରମଟି ପ୍ରଯୋଜନା କରୁଛନ୍ତି ନାଗଭୂଷଣ ମାଝୀ। ଉପସ୍ଥାପନାରେ ଅଛନ୍ତି ଶୁଭେନ୍ଦୁ କୁମାର ବେହେରା, ସତ୍ୟାନନ୍ଦ ସେଜପଡ଼ା ଏବଂ ପ୍ରଦ୍ୟୁମ୍ନ କୁମାର ମହାପାତ୍ର। ଚାଷବାସ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଶୁଣିନେବା ବିଜ୍ଞାପନ।
1: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନ ପମ୍ପସେଟରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ଏତେ ସୁବିଧା
1: ଜାଣିନ କି ହୋ? ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
1: ଚାଲ।

0: ଆପଣମାନେ ଲକ୍ଷ୍ୟ କରୁଥିବେ ଆମର ଅନେକ ଯୁବ ଚାଷୀ ଭାଇ ଭଉଣୀମାନେ ଏବେ ଅଣ୍ଟା ଭିଡ଼ିଲେଣି ଯେ ନିଜ ବାଡ଼ିରେ କିଛି ପନିପରିବା ଲଗେଇବେ, ମାଛ ଚାଷ କରିବେ, କୁକୁଡ଼ା ପାଳନ କରିବେ, ଏମିତି ଅନେକ କିଛି ଚାଷବାସ କରିକିରି କେମିତି ସେଥିରୁ ଦୁଇ ପଇସା ପାଇବେ ସେ ଦିଗ ପ୍ରତି ବେଶ ଆଗେଇଲେଣି। ସେମିତି ଜଣେ ଯୁବ ଚାଷୀ ହେଉଛନ୍ତି ଆମର କପ୍ତିପଦା ଅଞ୍ଚଳର ପୋଡ଼ାଡିହା ଗ୍ରାମର, ଯିଏକି ପନିପରିବା ସହିତ ମାଛ ଚାଷ କରୁଛନ୍ତି ଏବଂ ଯିଏକି ପନିପରିବା ଚାଷ ସହିତ ମାଛ ଚାଷ କରୁଛନ୍ତି ଏବଂ କଳାକୁ ମଧ୍ୟ ଆପଣେଇଛନ୍ତି। ଆସନ୍ତୁ ତାଙ୍କ ମୁହଁରୁ ଶୁଣିବା। ନମସ୍କାର।
1: ନମସ୍କାର।
0: ଆପଣଙ୍କ ଟିକେ ପରିଚୟ ଦିଅନ୍ତୁ।
1: ମୋ ନାଁ ହେଉଛି ନିତ୍ୟାନନ୍ଦ ବାରିକ, କପ୍ତିପଦା ବ୍ଲକ ଜେଏସ ଜାମଣ୍ଡିଆ ପୋଡ଼ାଢିହା ଭଣ୍ଡାରୀପାଳ।
0: ଆମେ ଶୁଣିଲୁ ଯେ ଆପଣ ପନିପରିବା ଚାଷ କରୁଛନ୍ତି ଏବଂ ମାଛ ଚାଷ ମଧ୍ୟ କରୁଛନ୍ତି।
1: ଆଜ୍ଞା ଆଜ୍ଞା।
0: ତେବେ ଏଇ ଯୋଉ ପନିପରିବା ଚାଷ ବର୍ଷ ସାରା କେମିତି କଣ କରୁଥାନ୍ତି?
1: ବର୍ଷ ସାରା ଆଜ୍ଞା ଘର ବାଡ଼ି ଗୋଟେ ଅଗଣା ଅଛି, ଦେଢ଼ ଏକର ଜାଗା ଅଛି, ସେଇଟାରେ ହିଁ ବର୍ଷ ସାରା ମୁଁ ନିଶ୍ଚିତ ଭାବରେ ପରିବା ଚାଷ ଟିକେ କରିବା ପାଇଁ ମନ ସବୁବେଳେ ମୋର ଆଗ୍ରହ ଥାଏ ଏବଂ କରୁଛି ମଧ୍ୟ।
0: ବର୍ତ୍ତମାନ କି କି ଗଛ ସବୁ ଲାଗିଛି?
1: ବର୍ତ୍ତମାନ ଆଜ୍ଞା ଲାଗିଛି ବୋଇତାଳୁ, କିଛି ଲାଗିଛି, କିଛି ପୋଇ ଲାଗିଛି, ବାଇଗଣ କିଛି ଲାଗିଛି, କୁନ୍ଦୁରି ମଧ୍ୟ ଲାଗିଯାଇଛି।
0: ଆଚ୍ଛା, ଏଇ ଯୋଉ କହିଲେ ବାଇଗଣ କଥା, କାରଣ ବାଇଗଣ ହେଉଛି ଗୋଟେ ଏଭଳି ପରିବା,
1: ଆଜ୍ଞା ଆଜ୍ଞା,
0: ବର୍ଷ ସାରା ତାର ଚାହିଦା ରହିଥାଏ ଏବଂ ଲୋକମାନେ ମଧ୍ୟ
1: ନିଶ୍ଚୟ
0: ଆଗ୍ରହ ସହକାରେ କିଣିଥାନ୍ତି।
1: ନିଶ୍ଚୟ।
0: ତେବେ କି ପ୍ରକାରର ବାଇଗଣ ଲଗେଇଛନ୍ତି?
1: ବାଇଗଣ ଗୋଟେ ଆଜ୍ଞା ଦୁଇ ପ୍ରକାର, ଗୋଟେ ଧଳା ଆଉ ଗୋଟେ କଳା ଆଜ୍ଞା। ତେଣୁକରି ଗତଥର ମୁଁ କଳା ଲଗେଇଥିଲି, ଏବେ ଗୋଟେ ବାଇଗଣ ହେଉଛି ଧଳା ବାଇଗଣଟେ ଲଗେଇଛି।
0: ଆଉ ଏଇଟା ସ୍ୱାଦ କେମିତି?
1: ଆଜ୍ଞା ସ୍ୱାଦ ବହୁତ ସୁନ୍ଦର ସ୍ୱାଦ।
0: ଆମର କଣ୍ଟା ବାଇଗଣ ଗୋଟେ ଥାଏ,
1: ସେଇ ସେଇ ଆଜ୍ଞା ସେଇ ଧଳା ବାଇଗଣଟା ଗଛ ଆଜ୍ଞା କଣ୍ଟା, ଆପଣ ଯଦି ହଠାତ୍ ସେ ତୁଳିଦେବେ ଆଜ୍ଞା କଣ୍ଟା ଆପଣ ହାତକୁ ଆକ୍ରମଣ କରିପାରେ।
0: ମାନେ କୁହନ୍ତି ଯେ କଣ୍ଟା ବାଇଗଣ ଟିକେ ଭଲ ଲାଗେ, କଳା ହଉ ବା ଧଳା
1: ବାଇଗଣଟା ଆଜ୍ଞା ହାଟ ବଜାର ପହଞ୍ଚିଲା ଆଗ ଆଜ୍ଞା ବିକ୍ରି ହେଇଯାଏ
0: ଏଇ ଧଳା ବାଇଗଣଟା,
1: ଧଳା ବାଇଗଣଟା।
0: ତେବେ ଏଇ ଯୋଉ ବାଇଗଣ ଆପଣ ଲଗେଇଛନ୍ତି ଏଇଟା କେବେ ଲଗେଇଥିଲେ?
1: ମୁଁ ଆଜ୍ଞା ଲଗେଇଥିଲି ମକର ପର୍ବ ଆମର ସାଧାରଣତଃ ଆସେ ଜାନୁଆରୀ, ଜାନୁଆରୀ ସରିବା ପରେ ପରେ ମୁଁ ଗଛ ଲଗେଇଦେଲି।
0: ମାନେ ଚାରା ଆଣିକି ଲଗେଇଥିଲେ?
1: ହଁ ଚାରା ଆଣିକି ଲଗେଇ, ଚାରା ବି ମଧ୍ୟ ମୁଁ ନିଜେ ତିଆରି କରେ।
0: ଆଚ୍ଛା, ଏଇ ଯୋଉ ମାଟିକୁ କେମିତି ପ୍ରସ୍ତୁତ କରି?

0: ଥାନ୍ତି ବାଇଗଣ ଚାଷ ପାଇଁ, କାରଣ ଆମେ ଦେଖୁ ଯେ ବାଇଗଣଟା ଟିକେ ମାନେ ଆଗ ଭଳିଆ ଫଳୁନି, ବାଇଗଣ ମାନେ ଟିକେ କମିଯାଇଛି, ତାମାନେ ମୁଁ ଭାବୁଛି ବୋଧେ ମାଟି ପ୍ରସ୍ତୁତିରେ କୋଉଠି କ'ଣ ରହିଯାଉଛି
1: କଥା କହିଲେ ଆଜ୍ଞା। ମାଟି ହେଉଛି ସବୁ ପ୍ରକାର ମୂଳ କାରଣ, ମାଟିକୁ ଯଦି ଆଜ୍ଞା ଠିକ୍ ସେ ପରୀକ୍ଷା ନ କରାଯାଏ, ତାକୁ ବିଶୋଧନ ନ କରାଯାଏ, ମାଟିକୁ ଆଗ ଆଣିବା ତାକୁ ଆଣିବା ଖରାରେ ଆଜ୍ଞା ଶୁଖାଯିବ, ଖରାରେ ଶୁଖି ମାଟିକୁ ପୁରା ଗୁଣ୍ଡ କରିକି ମାଟି ଆଗରୁ ରଖିବା ପାଇଁ ପଡ଼ିବ, ପ୍ରସ୍ତୁତି କରିବା ପାଇଁ ପଡ଼ିବ, ଏବଂ ତାଦ୍ଵାରା ଯେ ତାର ଜୀବାଣୁ ମଧ୍ୟ ସେଠି ନଥାନ୍ତି। ଆପଣଙ୍କର ଚାରା ଯେଉଁ ମଞ୍ଜି ଯେଉଁ କିଣିକି ଆମେ ଆଣୁ ବଜାରରୁ ବା ହର୍ଟିକଲଚରରୁ ଆଣେ, ତାପରେ ତାକୁ ନେଇକି ଚାରା ପକାଇଦିଏ, ନହେଲେ ନାହିଁ ଚାରା ମଧ୍ୟ କିଣି ଆମେ
0: କିଣିଲେ ବି ମିଳୁଛି।
1: ହଁ ମିଳୁଛି
0: ମାନେ,
1: କିନ୍ତୁ ବାଇଗଣ ଗଛ ଆଜ୍ଞା ଦେଖନ୍ତୁ, ମା ଗର୍ଭରେ ଯେମିତି ସନ୍ତାନ ରହିବା ପୂର୍ବରୁ ସବୁବେଳେ ଚିକିତ୍ସା ନହେଲେ ସୁନ୍ଦର ପିଲାଟି ସେ ଜନ୍ମ ଦେଇ ନପାରେ ଆଜ୍ଞା। ଚାରା ଯେଉଁ କରାଯାଏ ଆଜ୍ଞା, ଚାରାଟି ବହୁତ କଷ୍ଟରେ ଆଜ୍ଞା ବହୁତ ଲକ୍ଷ୍ୟ ଦେଇତେ ପଡ଼ିବ, ନହେଲେ ଆଜ୍ଞା ଚାରା ବହୁତ ଲକ୍ଷ୍ୟ, କାରଣ 10 ଗ୍ରାମ ମଞ୍ଜିର ଦାମ ଆଜ୍ଞା 200ରୁ 800 ପର୍ଯ୍ୟନ୍ତ 1000 ପର୍ଯ୍ୟନ୍ତ ଅଛି, ମାତ୍ର ସିଏ 1000 ପୁହା ଦେଇପାରିବ, ତେଣୁ ସେଠୁ ଯଦି କ୍ଷତି ହେଇଗଲା ଆଜ୍ଞା ଆମକୁ ଭାରି ଦୁଃଖ ଲାଗେ।
0: ଆଚ୍ଛା, ଏଇ ବାଇଗଣ ଲଗେଇ ସାରିଲା ପରେ ତାର ଯତ୍ନ କେମିତି କ'ଣ ନେଇଥିଲେ?
1: ଯତ୍ନ ଆଜ୍ଞା, ବାଇଗଣ ଲଗେଇବା ପୂର୍ବରୁ ମାଟି ତ ପ୍ରସ୍ତୁତି ହେଇଯାଇଛି, ତାକୁ ଆଜ୍ଞା ମଳା କରାଯିବ, 2 ଫୁଟ ମାନେ ଦୂରତା ରଖି ଦିଆଯାଏ, କାରଣ ବାଇଗଣ ଗଛ ଝାମ୍ପୁରା ହବ ତ, ତେଣୁ ପାଖାପାଖି ଲାଗିଲେ ଚେର ଯଦି ଭିଡ଼ିଗଲା ପରିବା ଭଲ ହବନି, ତ ସେଇଥିପାଇଁ ତାକୁ ମଳା କରି ଦିଆଯାଏ, ଶୁଖିଲା ଖତ ମଧ୍ୟ ଦେଇ ଦିଆଯାଇଥାଏ, ତାପରେ ତାକୁ ପାଣି ମଡ଼ି ଦେଇ ଗଛ ମଧ୍ୟ ଲଗେଇ ଦିଆଯାଏ।
0: ଅସୁବିଧା କିଛି ହୁଏ
1: ନା?
0: ଚାରା ଲଗେଇବାର କେତେ ଦିନ ପରେ ମାନେ ଫୁଲ ଆସେ ପ୍ରାୟ?
1: ଚାରା ଲଗେଇବାର ପ୍ରାୟ 1 ମାସରୁ 1.5 ମାସ ଭିତରେ
0: ଫୁଲ ଆସିଯିବ।
1: ଫୁଲ ଆସିଯିବ, ଫୁଲ ଆସିଗଲା ପରେ ତାକୁ ପୁଣି ମାଟିଟାକୁ ତା ମୂଳ କାମ ଦେବା ପାଇଁ ପଡିବ, କୁଡେଇ ଦିଆଯିବ, କାରଣ ସେ ଯେଉଁ ପ୍ରଥମ ଚେରଟା ଯଦି ନଷ୍ଟ ନ ହୁଏ ପରିବା ଭଲ ଦେବନି, ତେଣୁ ଆଉ ଥରେ ଯେଉଁ ନୂଆ ଚେରଟା ସେ ଭିତରକୁ ଯିବ ଏବଂ ସେଇଟା ଯେଉଁ ଆମର ଇଏ ଖାଦ୍ୟ ସାର ପାଇବ ଏବଂ ଆମେ ଯାହା ଦେବା ତାକୁ, ସିଏ ଯେତେବେଳେ ଗ୍ରୋଥ ହବ ଆଜ୍ଞା ଫୁଲ ହେଇଗଲାଣି ତ, ତାପରେ ଫଳ ଆସିବ, ତେଣୁ ମାଟିଟା ତା ମୂଳକୁ ଦେଇ ଦିଆଯାଏ ଏବଂ ପାଣି ମଧ୍ୟ ଦେଇଦେଲେ ସେ
0: ହେଇଗଲା। ଆଚ୍ଛା, କି କି ଖତ ସାର ସବୁ ବ୍ୟବହାର କରିଥାନ୍ତି?
1: ଆଜ୍ଞା, ଶୁଖିଲା ଖତ ତ ଦିଆଯାଏ, ସାଧାରଣତଃ ମୋର ଛେଳି ମଧ୍ୟ ଅଛନ୍ତି, ଛେଳି ନେଣ୍ଡି ଗୁଡ଼ିକୁ ମୁଁ ତାକୁ କ'ଣ ଆଜ୍ଞା ଖରାରେ ଶୁଖେଇ ତାକୁ ମଧ୍ୟ ଗୁଣ୍ଡ କରିଦେଇଥାଏ, ତାକୁ ମଧ୍ୟ ଗୁଳେଇ ଦେଇକି ଏ ଶୁଖିଲା ଖତରେ ଗୁଳେଇ ଦେଇ ତାକୁ ପ୍ରୟୋଗ କରେ, ଆଉ ସୁପର ଆଉ ପଟାସ ଆଉ ଏସବୁ ଗ୍ରୁମର ମଧ୍ୟ ଟିକେ ପ୍ରୟୋଗ କରେ।
0: ଅସୁବିଧା କିଛି ହୁଏ
1: ନା? କିଛି ଅସୁବିଧା ହେବ ନାହିଁ।
0: ତାପରେ ଫଳ କେତେ ଦିନ ପରେ ଆସିଯିବ ସେଇଟା?
1: ଫଳ ଆପଣଙ୍କର ନିଶ୍ଚିତ ଭାବରେ 60ରୁ 70 ଦିନ ଭିତରେ ଫଳ ଆସିଯିବ।
0: ସେମିତି ବୋଇତାଳୁ?
1: ବୋଇତାଳୁ ମଧ୍ୟ ସେଇ ବୋଇତାଳୁ ଟିକେ ଆଗୁଆ ଧରିଯିଏ, କାରଣ ଆଗ ବୋଇତାଳୁଟାରେ ଏତିକି ଆଜ୍ଞା ଦେଖିବେ ଯେ ବୋଇତାଳୁ ଫୁଲର ଆଜ୍ଞା ଚାହିଦା ଅଛି, ଆଗ କିଛି ଫୁଲ ମଧ୍ୟ ବିକ୍ରି କରାଯାଏ, ତାପରେ ଆଜ୍ଞା ସେ ମାସେ 1.5 ମାସରୁ ପୁଣି ସେ ଫଳ ଆସିଲା, ତାକୁ ମଧ୍ୟ ବିକ୍ରି କରାଯାଏ,
0: ତାପରେ ବୋଇତାଳୁ ଶାଗ ମଧ୍ୟ ବିକ୍ରି
1: ବିକ୍ରୟ କରାଯାଏ, ତାର ନାଡ଼ି ମଧ୍ୟ ବହୁତ ମିଠା ଲାଗେ ନା, ବୋଇତାଳୁର ସବୁ ପ୍ରକାର ମାନେ ପରିବାର ଯୋଗ୍ୟ।
0: ତେବେ ବୋଇତାଳୁ ଯେଉଁ ଲଗେଇଛନ୍ତି କି ବୋଇତାଳୁଟା?
1: ଏଇ ପେଡ଼ିଆ ବୋଇତାଳୁଟା ଆପଣଙ୍କର ଛୋଟ, ବେଶୀ ବଡ଼ ନୁହେଁ ବେଶୀ ଛୋଟ ନୁହେଁ, ଗୋଟେ ଗୋଟେ ବୋଇତାଳୁ ଯେଉଁ ଗଛରେ ଆପଣଙ୍କ ପ୍ରାୟ 50ରୁ 60ଟା ଭିତରେ ବୋଇତାଳୁ
0: ଦେବ,
1: ଫଳ ଦେବ।
0: ଆଉ କି କି ଲଗେଇଛନ୍ତି?
1: ଆଉ ବୋଇତାଳୁ ଲଗେଇଛି, ତାପରେ ବାଇଗଣ ତ ଦେଇଛି, ଆଉ ପୁଇ ଦେଇଛି।
0: ପୁଇ ବି ସେମିତି ବିକ୍ରି କରନ୍ତି ନା?
1: ଆଜ୍ଞା ଆଜ୍ଞା, ପୁଇ ଆକୁ ମୁଣ୍ଡି କାଟିକି କିଛି ବିକ୍ରି କରି ଦିଆଯାଏ, ଆଉ କିଛି ପୁଇ ଆଜ୍ଞା ଗୋଟେ ମଞ୍ଚା ଏବେ ତ ଜାଲ ଦେଇ ଦିଆଯାଏ, ସିଏ ସେଠି ବଢ଼ିକି ରହେ, ସେ ସବୁଦିନ ମଧ୍ୟ ସେ ଶାଗ ଖାଇବ ଏବଂ ନାଡ଼ି ମଧ୍ୟ ବିକ୍ରି କରାଯାଏ।
0: ତେବେ ବିକ୍ରି ଗୋଟା ପାଇଁ ମାନେ କେମିତି କ'ଣ କରନ୍ତି?
1: ବିକ୍ରି ଗୋଟା ପାଇଁ ଆଜ୍ଞା, ଆମ ଗାଁ ପାଖରେ ପ୍ରାୟ 200 ମିଟର ଦୂରରେ ଆମର ହାଟ ଅଛି, ସପ୍ତାହରେ 2 ଦିନ ହାଟ, ଗୁରୁବାର ଗୋଟେ ଆଉ ରବିବାର ଦିନ ଗୋଟେ, ଆଉ ସାଧାରଣତଃ ଯାହାର ଦରକାର ହେଲା ମଧ୍ୟ ବାଡ଼ିକୁ ଆସିକି ନେଇଯାଆନ୍ତି।
0: ସେ ହାଟର ନାମ କିସ?
1: ସେ ହାଟ ନାଁ ହେଉଛି ଦଣ୍ଡାହାରୀ କଣ୍ଟା ହାଡ଼ି ଯେଉଁଟା କୁହାଯାଏ।
0: ସେଇଟା ଭଲ ଲୋକ ହୁଅନ୍ତି?
1: ଆଜ୍ଞା ଆଜ୍ଞା, ରବିବାର ଦିନ ପ୍ରବଳ ଲୋକ ହୁଅନ୍ତି।
0: ତାହେଲେ ହାଟର ଯେଉଁ ଚାହିଦା ଗୋଟେ ରହିଛି ଯେ ଆପଣଙ୍କର ବାଇଗଣ ବିକ୍ରି ହବ, ପୋଇ ବିକ୍ରି ହବ, ବୋଇତାଳୁ ବିକ୍ରି ହବ, ଲୋକମାନେ ଜାଣିଥାନ୍ତି ଯେ
1: ହଁ ଆଜ୍ଞା ଜାଣିଥାନ୍ତି ଯେ ତାର ପରିବା କେତେବେଳେ ଆସୁଛି, ଆଉ ଏମିତି ଅଛନ୍ତି ବିଶ୍ୱସ୍ତ ଲୋକମାନେ ସେ ଝୁଲା ଧରି ବସିଥିବେ ଯେ ସେ ଲୋକ ଆସିଲା ମାତ୍ରେ, କାରଣ ତାଙ୍କର ପୋଇ ମିଠା ଏବଂ ବୋଇତାଳୁ ମଧ୍ୟ ମିଠା ଏବଂ ଏଇ ଯେଉଁ ଧଳା ବାଇଗଣଟି ସିଏ ଅପେକ୍ଷା କରିଥାନ୍ତି। ଆଜ୍ଞା, ସେଇ ସମୟରେ ମୁଁ ପହଞ୍ଚିଗଲେ ମୋତେ ବି ଖୁସି ଲାଗେ ଯେ ମୋର ଗ୍ରାହକ ଭାଇମାନେ ଅଛନ୍ତି ମୋ ପାଖରୁ ପରିବା ନେବେ ବୋଲି।
0: ତେବେ ଏଇ ଯେଉଁ ପନିପରିବା ଲଗେଇଛନ୍ତି ଏଇଟା କେତେ ବର୍ଷ ହେଲା କରି ଆସୁଛନ୍ତି ଏମିତି?
1: ହଁ, ମୁଁ ଦୀର୍ଘ 15 ବର୍ଷ ପାଖରୁ ଲଗେଇଲେଣି।
0: ତେବେ କେତେ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି?
1: ପାଠ ମୁଁ ମାଟ୍ରିକ ପଢ଼ିଛି।
0: ତାପରେ ଏଇ ପନିପରିବା ଚାଷ ପାଇଁ କାହିଁକି ଏତେ ମନ ବଳେଇଲେ?
1: ଦେଖନ୍ତୁ ଆଜ୍ଞା, ମୋ ଆଜ୍ଞା ଦେଖିଲି ମୋର ଅନୁଭୂତି ଯେ ଆପଣଙ୍କର ଇଏ ରେଡ଼ିଓ ବିଜ୍ଞପ୍ତି ଦ୍ଵାରା, ଚାଷବାସ କାର୍ଯ୍ୟକ୍ରମ ଦ୍ଵାରା, ଆଉ ଆପଣଙ୍କର ଟିଭି ଦ୍ଵାରା, ଆଉ ଆପଣ ସ୍ଥାନୀୟ ଯେଉଁ ଚାଷୀ ଯେମାନେ ଚାଷ କରୁଛନ୍ତି, ମୁଁ ତାଙ୍କ ସହିତ ବୁଲାବୁଲି କରିବା ଦ୍ଵାରା ମୋର ଗୋଟେ ଆଗ୍ରହ ହେଲା, ଆମର ତ କିଛି ଅଛି ନା ଜମି, ଆମେ ହୁଏତ ଯଦି ଚାଷ ମୁଁ କରିପାରିବି ହୁଏତ ମୋର ପରିବାରକୁ ପ୍ରତିପୋଷଣ କରିପାରିବି, ତ ସେଇଥିପାଇଁ

0: ମନ ବହୁତ ଆଗେଲା ଏବଂ ମୁଁ ଆଗ ଶହେ ଶହେ ଗଛ ଲଗେଇଲି। ମୁଁ ପ୍ରଥମେ କମ୍ କମ୍ ଗଛ ଲଗେଇଲି, ଦେଖିଲି ମୁଁ ଯଦି ଉପକୃତ ହେବି ତାହେଲେ ଅଧିକ 500 ଗଛ ଲଗେଇବି। ଏବେ ମୁଁ ଧରାଯାଉ ଯେ 100 ଟଙ୍କା କି 500 ଟଙ୍କା ଇନକମ୍ କରିପାରୁଛି, ହୁଏତ ଆର ବର୍ଷ ପରେ 5000 ଇନକମ୍ କରେ। ଯାହା ହଉ ଠାକୁରଙ୍କ ଦୟାରୁ ଏଇସବୁ ବିଭିନ୍ନ ପ୍ରକାର ଯେଉଁ ବିଜ୍ଞପ୍ତି ହେବା ଦ୍ୱାରା ଏବଂ କୃଷିର ଯେଉଁ ପ୍ରଚାର ପ୍ରସାର ହେଉଛି ସେଇଗୁଡ଼ା ଜାଣିବା ଦ୍ୱାରା ମୁଁ ଟିକେ ମନକୁ ନେଲି ଏବଂ କେତେବେଳେ କ'ଣ କରାଯାଏ, ମାଟିକୁ କେମିତି ପରୀକ୍ଷା କରାଯିବ, ବିଶୋଧନ କରାଯିବ, ଖତ କେତେବେଳେ ଦିଆଯିବ, ମାଟିକୁ ଗଛ ମୂଳେ କେମିତି କୁଡ଼େଇ ଦିଆଯିବ, ତାକୁ କେମିତି ପାଣି ଦିଆଯିବ, ପାଣିର ବ୍ୟବସ୍ଥା କେମିତି କରାଯିବ, ଏସବୁ ଜାଣିବା ଦ୍ୱାରା ଏବଂ କଲି ଏବଂ ମୁଁ ମୋତେ ବହୁତ ଖୁସି ଲାଗିଲା। ମୋ ପରିବାର ମଧ୍ୟ ବହୁତ ଖୁସିରେ ମଧ୍ୟ ସ୍ନେହ ଦିଅନ୍ତି ପରିବା ବାଡ଼ିରେ।
1: ଆଚ୍ଛା, ସେଗୁଡ଼ା ଯେଉଁ ବିକ୍ରି ବଟା କରନ୍ତି ସବୁ ପଇସା ଖର୍ଚ୍ଚ କରିଦିଅନ୍ତି ନା କିଛି ରଖନ୍ତି?
0: ନାଇଁ ଆଜ୍ଞା, କିଛି ରୁହେ ପଇସା।
1: ଆଚ୍ଛା, ପନିପରିବା ସହିତ ପୁଣି ଆପଣ କହୁଛନ୍ତି ଯେ ମାଛ ଚାଷ କରୁଛନ୍ତି, କେତେ ବଡ଼ ପୋଖରୀ ଅଛି?
0: ପୋଖରୀ 200 ମିଟର ବାଇ 200 ମିଟର ପୋଖରୀଟି ଅଛି।
1: ମାଛ ସେଥିରେ ଛାଡ଼ିଛନ୍ତି?
0: ଆଜ୍ଞା ଆଜ୍ଞା, ମାଛ ଛାଡ଼ିଛି।
1: କି କି ମାଛ ଛାଡ଼ିଛନ୍ତି?
0: ମାଛ ଛାଡ଼ିଛି ମୁଁ, ଇଏ ରୋହି ଛାଡ଼ିଛି, ଭାକୁର ଛାଡ଼ିଛି। କାରଣ ଦୁଇ ପ୍ରକାର ମାଛ, ଅନ୍ୟ ମାଛ ଯଦି ଛାଡ଼ିଦେବା ସେ ଏ ମାଛ ବଢ଼ିବ ନାହିଁ କି ସେ ମାଛ ବି ବଢ଼ିବନି। ତ ରୋହି ଭାକୁର ଯଦି ଆପଣ ଛାଡ଼ିବେ ହୁଏତ 2 କେଜିରୁ ଅଧିକ ହେଇପାରେ, ଅତି କମ୍ଟା ଆପଣଙ୍କର କେଜିର ଉପରେ ମାଛ ହବ, କାରଣ ଛୋଟ ପୋଖରୀ ତ ଆମର। ଆଜ୍ଞା,
1: ତ ଜାଲ ବି ନିଜର ଅଛି?
0: ଜାଲ ନିଜର ଅଛି। କେତେ ମାଛ କେତେ ଓଜନ ହେଲା କଣ ହେଲା ଆମେ ଆଜ୍ଞା 2 ମାସ 3 ମାସ ପରେ ତାକୁ ଦେଖୁ, ମାଛ କେତେ ଓଜନ ହେଲା, ପୁଣି ଠିକ ଓଜନ ହେଲା ତ ଆମେ ବିକ୍ରୟ କଲୁ।
1: ଆଚ୍ଛା, ଏ ଯେଉଁ ମାଛ ଯେଉଁ କହିଲେ ପ୍ରତ୍ୟେକ ବର୍ଷ ଜାଳ ଛାଡ଼ନ୍ତି ନା କେମିତି?
0: ଆଜ୍ଞା ଆଜ୍ଞା ଆଜ୍ଞା, ପ୍ରତ୍ୟେକ ବର୍ଷ ଜାଳ ଛାଡ଼ିବା ପାଇଁ ପଡ଼ିବ, ପାଣି ଗୋଟିଏ ତାକୁ ପରିଷ୍କାର କରିବା ପାଇଁ ଚୂନ ପକାଇବା ପାଇଁ ପଡ଼ିବ, ତାପରେ ଜାଳ ଆଣି ଛାଡ଼ାଯାଏ।
1: ଆଉ ମାଛକୁ ଦାନା କେମିତି କ'ଣ ଦିଅନ୍ତି?
0: ଦାନା ଆଜ୍ଞା, ତାର ଦାନା ମିଳେ, ବଜାରରୁ ଦାନା ମିଳେ ଏବଂ ଇଏ ଅଟା ଗୁଣ୍ଡ ଦିଆଯାଏ, ଗୋବର ମଧ୍ୟ, କଞ୍ଚା ଗୋବର ମଧ୍ୟ ଦିଆଯାଏ, ଏସବୁ ଦେଲେ ମାଛ ଖାଇଲେ ବଢ଼ିବେ।
1: ତେବେ ଆପଣଙ୍କର ପନିପରିବା ଆଉ ମାଛ ଦୁଇଟା ଯାକ ଏକା ସାଙ୍ଗରେ କରୁଛନ୍ତି, କିଛି ଅସୁବିଧା ଲାଗେନି?
0: ନାଇଁ ଆଜ୍ଞା, ମୁଁ ଆଜ୍ଞା ପୋଖରୀକୁ ଗଲେ ପୋଖରୀରୁ ପାଣି ଆସିଲା ପରିବା ବାଡ଼ିକି, ସେ ଭିତରେ ଆକୁ ମଧ୍ୟ ଦେଖିଲି, ତାକୁ ଦେଖିଲି ଏବଂ ମନେ ମନେ ଗୁଣୁ ଗୁଣୁ ଗୁଣୁ ଗୁଣୁ ଗୀତ ମଧ୍ୟ ବାହାରି ପଡ଼ିଯାଏ।
1: ଆଚ୍ଛା, ଘରେ ସବୁ କିଏ କିଏ ଅଛନ୍ତି?
0: ଘରେ ଆଜ୍ଞା ମୋର ମା ଅଛନ୍ତି, ମାଙ୍କ ନାଁ ହେଉଛି କୌଶଲ୍ୟା ବାରିକ, ଆଉ ମୋର ପୁଅ ଗୋଟିଏ ଆଉ ଝିଅ ଗୋଟିଏ, ଝିଅକୁ ବାହା ଦେଇଛି ବାଲେଶ୍ୱରରେ, ଆଉ ମୋ ସ୍ତ୍ରୀ ନାହାନ୍ତି, ପୁଅର ନାଁ ଦୀପ୍ତିକାନ୍ତ ବାରିକ। ମୁଁ ଆଜ୍ଞା ସୁଖୀ ପରିବାରଟିଏ।
1: ଆଉ ଏଇଥିରେ ସବୁ ଚଳିଯାଆନ୍ତି ବର୍ଷ ସାରା?
0: ଆଜ୍ଞା ଏଇଥିରେ ଚଳିଯାଏ। ଆଉ ଜଣେ ମୁଁ କଳାକାରଟିଏ,
1: ମାନେ ଚାଷ ସହିତ ମଧ୍ୟ କଳା ଜ୍ଞାନ ବି ଅଛି?
0: ଆଜ୍ଞା ଆଜ୍ଞା, କଳା ମୋ ଜ୍ଞାନ ଅଛି, ମୋ ପରିବାର, ମୋ ବାପା ଆଗରୁ କଳାକାର ଜଣେ ଥିଲେ।
1: ଆଉ କିସ କରନ୍ତି ଆପଣ?
0: ମୁଁ ଆଜ୍ଞା ସର୍ବପ୍ରଥମେ ଭଜନ ଗାଉଥିଲି, ଭଜନ ଆଜ୍ଞା କୀର୍ତ୍ତନ ମଧ୍ୟ କଲି, କୀର୍ତ୍ତନ ଏବେ ମୋତେ ସବୁଠାରୁ ଭଲ ଲାଗିଲା ମୋତେ ପାର୍ଲର ଆଜ୍ଞା, ଯେହେତୁ ମୋ ବାପା ଜଣେ ପାଲା କଳାକାର ଏବଂ ଗାଁରେ ମଧ୍ୟ ବନମାଳୀ ପଣ୍ଡା ମୋର ହେଉଛନ୍ତି ଗୁରୁ, ତାଙ୍କ ସହିତ ମୁଁ ଶିଖିଲି। ଶିକ୍ଷା କରିବା ଦ୍ୱାରା ସେଠୁ ଯାଇ ବନମାଳୀ ପଣ୍ଡା ଦେହାନ୍ତ ହେଇସାରିଲା ପରେ ଆଉ ଜଣେ ଆମର ଅଛନ୍ତି, ଯିଏ ଆମର ଜିଲ୍ଲା ବିଭାଗରେ ଅଛନ୍ତି କଳାକାର ବାବଦରେ କୋଡ଼ିନେଟର ଅଛନ୍ତି ନରେନ୍ଦ୍ର ମହାକୁଡ଼ୁ, ସେ ଜଣେ ପାଲା ଗାୟକ, ତାଙ୍କ ସହିତ ପାଲା କରୁଛି। ଆଉ ଜଣେ ଆମର ZKS ଯେଉଁ ଜିଲ୍ଲା କଳା ବିଭାଗରେ ଯିଏ ନନ୍ଦବାବୁ ଅଛନ୍ତି, ତାଙ୍କ ସହିତ ବି ପାଲା କରୁଛି ଏବଂ ମୋତେ ଏଇ ପାଲା ଆଉ ଇଏ ଚାଷ ଏତେ ଓତପ୍ରୋତ ଭାବରେ ଜଡ଼ିତ। ଆଜ୍ଞା, ମୁଁ ଯେତେବେଳେ ପାଲାରୁ ଫେରିକି ଆସେ ନା, ମୁଁ ଯେତେବେଳେ ମୋ ବଗିଚାକୁ ନଗଲେ, ମୋ ଚାଷ ବଗିଚାକୁ ନଗଲେ, ପୋଖରୀକୁ ନଗଲେ, ଆଜ୍ଞା ମୁଁ ଗୁଣୁଗୁଣେଇକି ଯେତେ ଗୀତ ଗାଏ ଯାହା କରେ କେବଳ ସେଇ ପୋଖରୀ ଚାରିପଟ ଆଡ଼ିରେ ଆଜ୍ଞା ମୁଁ ବୁଲୁଥାଏ। ଆଉ ପୋଖରୀ ଚାରିକୋଣ ନା ଚାରିଟି ମୋର ଆମ୍ବ ଗଛ ମଧ୍ୟ ଅଛି,
1: ମାନେ ଆମ୍ବ ଭଲ ଜାତିରେ ଲଗେଇଛନ୍ତି।
0: ହଁ ଆଜ୍ଞା,
1: ବେଶ ଖୁସି କଥା। ତେବେ ଗୋଟେ ଭଜନ ଗାଇକି ଶୁଣାନ୍ତୁ।
0: ଆଜ୍ଞା ଆଜ୍ଞା।

ନିତ୍ୟାନନ୍ଦ ବାରିକ, ଆଜି ଆପଣ ନିଜର ଚାଷବାସ, ମାଛ ଚାଷ ଏବଂ ଭଜନଟିଏ ଗାଇଥିବାରୁ ଆପଣଙ୍କୁ ଆମ ଚାଷବାସ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ।

0: ହଉ, ଯାହା ଯେମିତି ଆମେ କଥାବାର୍ତ୍ତା ହେବା କଥା ହେଲେ, କାର୍ଯ୍ୟକ୍ରମ ଆମର ସବୁଦିନ ତ ଆମେ ଦଉଛେ, ଆଉ ଚାଷୀ ଭାଇମାନଙ୍କୁ ଶ୍ରୋତା ବନ୍ଧୁମାନଙ୍କୁ କହୁଛେ କି ଆମର କାର୍ଯ୍ୟକ୍ରମ ଉପରେ ମତାମତ ଦେଇକି ଖଣ୍ଡେ ଦୁଇ ଖଣ୍ଡ ଚିଠି ଲେଖନ୍ତୁ। ବହୁତ ଶ୍ରୋତା ଆମର ଶୁଣୁଛନ୍ତି କିନ୍ତୁ କେହି ଚିଠି ଦଉନାହାନ୍ତି, ସେଇଟା ଟିକେ ଦୁଃଖର ବିଷୟ। ଯୋଉ ଭାଇମାନେ ଲେଖୁଛନ୍ତି ତାଙ୍କୁ ତ ନିଶ୍ଚୟ ଅଶେଷ ଧନ୍ୟବାଦ ରହିବ, କିନ୍ତୁ ତା ସହିତ ଆମ ନୂଆ ଶ୍ରୋତା ବନ୍ଧୁମାନେ ଯଦି ଆମ ପାଖକୁ ଚିଠି ଦିଅନ୍ତି, ତାହେଲେ ତାଙ୍କ ଚିଠି ଆଶାରେ ଆମେ ନିହାତି କହିବା ଯେ ଆପଣମାନେ ଚିଠି ଲେଖନ୍ତୁ, ଆଉ ଆମେ ନିଶ୍ଚିତ ଭାବରେ ଆପଣଙ୍କ ଚିଠିକୁ ଆଦର ସହିତ ପଢିବା। କାର୍ଯ୍ୟକ୍ରମରେ କେମିତି କ'ଣ ଯଦି ପରିବର୍ତ୍ତନ ଆପଣ ଚାହୁଁଛନ୍ତି ବା କୋଉ ନୂଆ ଜିନିଷ କଥା ଚାହୁଁଛନ୍ତି, ସେ କଥା ବି ଆମେ ଆଣିବା ପାଇଁ ଚେଷ୍ଟା କରିବା ଚାଷବାସ କାର୍ଯ୍ୟକ୍ରମରେ। ଆମ ଠିକଣା ଫିକଣା ଟିକେ କହିଦେବା।
1: ଠିକଣା ହେଉଛି ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ବାରିପଦା, ପିନ୍ ନମ୍ବର 757002, ଜିଲ୍ଲା ମୟୂରଭଞ୍ଜ।
2: ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇ ଆଜିର ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଶୁଣୁଥିଲେ ଚାଷବାସ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟି ପ୍ରଯୋଜନା କରିଥିଲେ ନାଗଭୂଷଣ ମାଝି। ଉପସ୍ଥାପନାରେ ଥିଲେ ଶୁଭେନ୍ଦୁ କୁମାର ବେହେରା, ସତ୍ୟାନନ୍ଦ ସେଜପଡ଼ା ଏବଂ ପ୍ରଦ୍ୟୁମ୍ନ କୁମାର ମହାପାତ୍ର। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘରେ ସମୟ ବର୍ତ୍ତମାନ ରାତି 8ଟା। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର ନେଇଛୁ ହୀର। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଗୋଟେ ସମୟ ବର୍ତ୍ତମାନ ରାତି 8:30 ବାଜି 30 ମିନିଟ୍ ପ୍ରଚାର କରୁଛୁ ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଶୁଣିନେବା ବିଜ୍ଞାପନ।

ଓଜନର ବ୍ୟବହାର ନଗଣ୍ୟ। ଜଳ ବିଶୋଧନ ପାଇଁ ଶସ୍ତା କ୍ଲୋରିନ୍ ପ୍ରକ୍ରିୟାକରଣ ପରିବର୍ତ୍ତେ ଓଜନର ବ୍ୟବହାର ମଧ୍ୟ କରାଯାଇପାରିବ, କିନ୍ତୁ ଏହାର ବ୍ୟବହାର ଖୁବ୍ କମ୍, କାରଣ ଜଳ ବିଶୋଧନ ପାଇଁ ଓଜନ ପ୍ରକ୍ରିୟାକରଣ ବ୍ୟବହାର ବ୍ୟୟବହୁଳ ପଦ୍ଧତି। ମାତ୍ର ଅବାଞ୍ଛିତ ସ୍ୱାଦ ଓ ଗନ୍ଧକୁ ଦୂର କରିବାରେ ଓଜନର ଦକ୍ଷତା ଦୃଷ୍ଟିରୁ ଫିଲାଡେଲଫିଆ ଓ ପ୍ୟାରିସ୍ର କେତେକ ସ୍ଥାନରେ ଜଳ ବିଶୋଧନ ଓଜନ ପ୍ରକ୍ରିୟାକରଣ ଦ୍ୱାରା କରାଯାଏ। ଏକ ପରିସଂସ୍ଥାନରୁ ଜଣାଯାଏ ଯେ ଯୁକ୍ତରାଜ୍ୟର 500 ପାନୀୟ ଜଳ ପ୍ରକଳ୍ପର କ୍ଲୋରିନ୍ ଯୁକ୍ତ ଜୈବ ପଦାର୍ଥ ଇପିଏ ବା ଏନ୍ଭାରମେଣ୍ଟ ପ୍ରୋଟେକ୍ସନ୍ ଏଜେନ୍ସିର ଧାର୍ଯ୍ୟ ମାତ୍ର 0.1 ppm ଠାରୁ ଅଧିକ ରହିଛି। ଏହାଛଡ଼ା କେତେକ ରାସାୟନିକ ପ୍ରତିକ୍ରିୟାରେ ଓଜନ ଏକ ଜାରକ, ଶିଳ୍ପଜାତ ବର୍ଜ୍ୟବସ୍ତୁରେ ଥିବା କ୍ଷତିକାରକ ଯୌଗିକମାନଙ୍କୁ ନଷ୍ଟ କରିବା ପାଇଁ ଓଜନ ବ୍ୟବହାର କରାଯାଏ। ଏହାକୁ ଏକ ଜୀବାଣୁନାଶକ ଭାବରେ ମଧ୍ୟ ବ୍ୟବହାର କରାଯାଏ। ଏହା ଏକ ଶକ୍ତିଶାଳୀ ଜାରକ। ଏହା ଏକ ମୁଖ୍ୟ ଭୂଭୌତିକୀୟ କାର୍ଯ୍ୟ ସାଧନ କରିଥାଏ, ତାହା ହେଉଛି ସୂର୍ଯ୍ୟ ରଶ୍ମିରେ ଥିବା ଅତିବାଇଗଣୀ ରଶ୍ମିର ଶୋଷଣ। ଦ୍ୱିତୀୟରେ ଷ୍ଟ୍ରାଟୋମଣ୍ଡଳୀୟ ଓଜନ ସ୍ତର। ଏହି ଷ୍ଟ୍ରାଟୋମଣ୍ଡଳୀୟ ଓଜନ ସ୍ତର ସମସ୍ତ ଜୀବଜଗତର ବନ୍ଧୁ ଏବଂ ରକ୍ଷାକାରୀ। ଏଠାରେ ନିରବଚ୍ଛିନ୍ନ ଭାବରେ ପ୍ରସ୍ତୁତ ଓ ବିନାଶ ହେଉଛି। ଏହି ପ୍ରସ୍ତୁତି ଓ ବିନାଶର ହାର ବାୟୁର ସାନ୍ଦ୍ରତା, ତାପମାତ୍ରା, ଶୋଷିତ ହେଉଥିବା ସୌର ରଶ୍ମି ତଥା ଓଜନର ସାନ୍ଦ୍ରତା ଉପରେ ନିର୍ଭର କରିଥାଏ। ଓଜନର ଗାଢ଼ତା ଅକ୍ଷାଂଶ ପୃଥିବୀ ପୃଷ୍ଠରୁ ଉଚ୍ଚତା ଓ ଋତୁ ଅନୁସାରେ ବଦଳୁଥାଏ। ଶ୍ରୋତା ବନ୍ଧୁ, ଭୂପୃଷ୍ଠରୁ 19-48 kilometers ଉଚ୍ଚତା ମଧ୍ୟରେ ଅବସ୍ଥିତ ବାୟୁମଣ୍ଡଳର ଶାନ୍ତ ମଣ୍ଡଳ ହେଉଛି ଷ୍ଟ୍ରାଟୋସ୍ଫିୟର। ଏହି ମଣ୍ଡଳକୁ ଓଜନ ସ୍ତର କୁହାଯାଏ। ଏହି ସ୍ତରରେ 10 ppm ସାନ୍ଦ୍ରତାର ଓଜନ ଗ୍ୟାସ ରହିଥାଏ। ଏହି ସ୍ତରରେ ଥିବା ଅମ୍ଳଜାନ ଉପରେ ସୂର୍ଯ୍ୟ ରଶ୍ମି, ବିଶେଷ କରି ସୂର୍ଯ୍ୟରୁ ଆସୁଥିବା ଅତିବାଇଗଣୀ ରଶ୍ମି ବା ଅଲ୍ଟ୍ରାଭାୟୋଲେଟ୍ ରେ ପ୍ରଭାବରେ ଓଜନ ଗ୍ୟାସ ସୃଷ୍ଟି ହୁଏ। ଏହି ପ୍ରଭାବ ଶ୍ରୋତା ବନ୍ଧୁ ହଜାର ହଜାର ବର୍ଷ ଧରି ଚାଲି ଆସୁଛି। ଏହା ଫଳରେ ସୂର୍ଯ୍ୟ କିରଣରୁ ଆସୁଥିବା ଅତିବାଇଗଣୀ ରଶ୍ମି କେବଳ ଅମ୍ଳଜାନକୁ ଓଜନରେ ପରିଣତ କରେ ନାହିଁ, ଏକା ସମୟରେ ଓଜନର ବିଘଟନ ଘଟାଇ ସେଥିରୁ ଅମ୍ଳଜାନର ଅଣୁ ଓ ପରମାଣୁ ମଧ୍ୟ ସୃଷ୍ଟି କରେ। ପୁନଶ୍ଚ ଅମ୍ଳଜାନର ଅଣୁ ଓ ପରମାଣୁ ମିଳିତ ହୋଇ ଓଜନ ଗ୍ୟାସ ସୃଷ୍ଟି ହୋଇଥାଏ। ସୌର ରଶ୍ମିରେ ଆସୁଥିବା ଅତିବାଇଗଣୀ ରଶ୍ମିର ତରଙ୍ଗ ଦୈର୍ଘ୍ୟ 280 nanometers କମ୍ ହେଲେ ତାହା ଅମ୍ଳଜାନ ଅଣୁକୁ ଭାଙ୍ଗି 2 ଅମ୍ଳଜାନ ପରମାଣୁରେ ପରିଣତ କରିଥାଏ। ଉତ୍ପନ୍ନ ହେବା ମାତ୍ରେ ସେହି ଅମ୍ଳଜାନ ପରମାଣୁ ଅମ୍ଳଜାନ ଅଣୁ ସହ ମିଶି ଓଜନ ଅଣୁ ସୃଷ୍ଟି କରିଥାଏ। ଏହି ପ୍ରକ୍ରିୟା ଷ୍ଟ୍ରାଟୋମଣ୍ଡଳରେ ପ୍ରସ୍ତୁତ ହେଉଥିବା ଓଜନ ଗ୍ୟାସର ଗାଢ଼ତା ପ୍ରାୟ 10 ppm ଓ ଏହା ସୌର ରଶ୍ମିରେ ଥିବା 200-300 nanometers ତରଙ୍ଗ ଦୈର୍ଘ୍ୟର ସମସ୍ତ ବିକିରଣର 95-99% ଭାଗ ଶୋଷଣ କରିଥାଏ। ଏହି ତରଙ୍ଗ ଲମ୍ବର ଆଲୋକ ରଶ୍ମି ମୁଖ୍ୟତଃ ଜୀବଜଗତ ପାଇଁ କ୍ଷତିକାରକ। ଏହାର ଅର୍ଥ ଶ୍ରୋତାବନ୍ଧୁ, ଓଜନର ସୃଷ୍ଟି ଓ ଧ୍ୱଂସର ଏହି ଦ୍ୱିମୁଖୀ ପ୍ରକ୍ରିୟାଟି ବାୟୁମଣ୍ଡଳର ଷ୍ଟ୍ରାଟୋସ୍ଫିୟରରେ ନିରବଚ୍ଛିନ୍ନ ଭାବରେ ଚାଲିଥାଏ। ଏହା ଫଳରେ ସେଠାରେ ସୃଷ୍ଟି ଓ ଧ୍ୱଂସ ମଧ୍ୟରେ ଏକ ସନ୍ତୁଳିତ ଅବସ୍ଥା ପ୍ରତିଷ୍ଠିତ ହୋଇଥାଏ। ବାୟୁମଣ୍ଡଳର ଓଜନର ପରିମାଣ ମୋଟାମୋଟି ଭାବରେ ସ୍ଥିର ଥାଏ। ଏହାକୁ ଓଜନ ଛତା କୁହାଯାଏ। ଏହି ଓଜନ ଛତା ପୃଥିବୀର ପ୍ରାଣୀ ଓ ଉଦ୍ଭିଦ ଜଗତକୁ ସୂର୍ଯ୍ୟ ରଶ୍ମିରେ ଥିବା ଅତିବାଇଗଣୀ ରଶ୍ମିର କୁପ୍ରଭାବରୁ ରକ୍ଷା କରେ। ଶ୍ରୋତାବନ୍ଧୁ, ଷ୍ଟ୍ରାଟୋସ୍ଫିୟରର ସମସ୍ତ ସ୍ଥାନରେ ଓଜନ ସ୍ତରର ମୋଟେଇ ସମାନ ନୁହେଁ। ବିଶ୍ୱ ମଣ୍ଡଳର ଉପର ଅଞ୍ଚଳରେ ଏହା କମ୍ ଥିଲାବେଳେ ମେରୁ ଅଞ୍ଚଳରେ ଏହାର ମୋଟେଇ ସର୍ବାଧିକ। ଯେଉଁ ସ୍ଥାନରେ ଓଜନ ସ୍ତରର ମୋଟେଇ ଯେତେ ବେଶୀ, ସେହି ସ୍ଥାନରେ ଅତିବାଇଗଣୀ ରଶ୍ମି ପୋଷକ କ୍ଷମତା ସେତେ ବେଶୀ। ସେଥିପାଇଁ ସୂର୍ଯ୍ୟ ରଶ୍ମିରୁ ନିର୍ଗତ ସର୍ବାଧିକ ପରିମାଣର ଅତିବାଇଗଣୀ ରଶ୍ମି ପୃଥିବୀର ବିଶ୍ୱ ମଣ୍ଡଳୀୟ ଅଞ୍ଚଳକୁ ଆସିଥାଏ। ଏହାର ପରିମାଣ ମେରୁ ଅଞ୍ଚଳରେ ସର୍ବନିମ୍ନ। ଷ୍ଟ୍ରାଟୋମଣ୍ଡଳରେ ସୃଷ୍ଟି ହେଉଥିବା ଓଜନ ଓ ଅମ୍ଳଜାନ ଏକ ଗତ୍ୟାତ୍ମକ ସନ୍ତୁଳନ ଅବସ୍ଥାରେ ଥାଆନ୍ତି, ଫଳରେ ଓଜନର ଗାଢ଼ତାରେ ପରିବର୍ତ୍ତନ ହୋଇନଥାଏ। ମାତ୍ର ମନୁଷ୍ୟକୃତ କାର୍ଯ୍ୟ ଯୋଗୁଁ କେତେକ ଅବାଞ୍ଛିତ ଯୌଗିକ ଷ୍ଟ୍ରାଟୋମଣ୍ଡଳରେ ପହଞ୍ଚି ଓଜନ ନଷ୍ଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି, ଫଳରେ ଓଜନ ସ୍ତରରେ ଛିଦ୍ର ବା ଜାଲି ସୃଷ୍ଟି ହୋଇଛି।
ଓଜନ ସ୍ତର ହ୍ରାସର କାରଣ ସମ୍ପର୍କରେ ଗବେଷଣା କରି ବୈଜ୍ଞାନିକମାନେ ଜାଣିପାରିଛନ୍ତି ଯେ ବହୁଦିନ ଧରି ଶୀତତାପ ନିୟନ୍ତ୍ରଣ ଯନ୍ତ୍ରରେ ବ୍ୟବହୃତ ହେଉଥିବା କ୍ଲୋରୋଫ୍ଲୋର କାର୍ବନ ଏବଂ ମିଥେନ୍ ତଥା ନାଇଟ୍ରୋଜେନ୍ ଅକ୍ସାଇଡ୍ ଷ୍ଟ୍ରାଟୋସ୍ଫିୟରରେ ଓଜନ ସ୍ତରର ଅବକ୍ଷୟ ଘଟାଉଛନ୍ତି। ଓଜନ ସ୍ତରକୁ ସବୁଠାରୁ କ୍ଷତି ପହଞ୍ଚାଉଥିବା କ୍ଲୋରୋଫ୍ଲୋର କାର୍ବନ ଷ୍ଟ୍ରାଟୋସ୍ଫିୟରରେ ପହଞ୍ଚିବା ପରେ ସୂର୍ଯ୍ୟର ଅତିବାଇଗଣୀ ରଶ୍ମି ଦ୍ୱାରା ବିଘଟିତ

0: ହୋଇ ସକ୍ରିୟ କ୍ଲୋରିନ୍ ଏବଂ କ୍ଲୋରିନ୍ର ଅକ୍ସାଇଡ୍ ନିର୍ଗତ କରେ। ଏହି ସକ୍ରିୟ କ୍ଲୋରିନ୍ ଓଜନକୁ ଧ୍ୱଂସ କରେ ଏବଂ ଏହାକୁ ଅମ୍ଳଜାନରେ ପରିଣତ କରେ। ପ୍ରାକୃତିକ ଭାବରେ ଓଜନର ସୃଷ୍ଟି ଓ ଧ୍ୱଂସ ମଧ୍ୟରେ ଥିବା ସମନ୍ୱୟ ଏହା ଦ୍ୱାରା ନଷ୍ଟ ହୋଇଥାଏ ଏବଂ ସୃଷ୍ଟି ଅପେକ୍ଷା ବହୁ ଅଧିକ ହାରରେ ଓଜନ ଧ୍ୱଂସ ହୋଇ ଅମ୍ଳଜାନରେ ପରିଣତ ହେବା ଫଳରେ ସାମଗ୍ରିକ ଭାବରେ ବାୟୁମଣ୍ଡଳର ଓଜନ ସ୍ତର ହ୍ରାସ ଘଟେ। ହିସାବ କରି ଦେଖାଯାଇଅଛି ଯେ ପ୍ରତ୍ୟେକଟି କ୍ଲୋରୋଫ୍ଲୋରୋକାର୍ବନ ପରମାଣୁ 100,000 ଓଜନ ପରମାଣୁକୁ ଧ୍ୱଂସ କରିଥାଏ। ଏହା ବ୍ୟତୀତ ବ୍ରୋମିନ୍, ହାଲୋକାର୍ବନ ଏବଂ ନାଇଟ୍ରସ୍ ଅକ୍ସାଇଡ୍ ମଧ୍ୟ ଓଜନ ସ୍ତରକୁ କ୍ଷତିଗ୍ରସ୍ତ କରେ। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି, କିନ୍ତୁ ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମ ଆପଣମାନେ ନିୟମିତ ଶୁଣୁଛନ୍ତି, ହେଲେ ବର୍ତ୍ତମାନ ଚିନ୍ତା କରିବାର ବେଳ ଆସିଛି। ପ୍ରକୃତି ଓ ପରିବେଶକୁ ଆମେ ଯଦି ଠିକ୍ ଭାବରେ ସୁରକ୍ଷା ଓ ଯତ୍ନ ନ ନେବା, ତାହେଲେ ଏ ବିଚିତ୍ରମୟ ପ୍ରକୃତି ଧୀରେ ଧୀରେ ଆମ ଆଖି ସାମ୍ନାରେ ହିଁ ଧ୍ୱଂସ ହୋଇଯିବ। ଏହା ହେଉଛି ଉପଯୁକ୍ତ ସମୟ। ଆସନ୍ତୁ ଆମେ ସମସ୍ତେ ଶପଥ ନେବା ଏବଂ ନିଜକୁ ନିଜେ ବୁଝିବା ଯେ ଆମର ଆଗାମୀ ପିଢ଼ିମାନଙ୍କ ପାଇଁ ଆମର ଏକ ସୁନ୍ଦର ପୃଥିବୀକୁ, ପ୍ରକୃତିକୁ, ପରିବେଶକୁ ସଜାଳି କରି ରଖିବା ଏବଂ ଆଗାମୀ ପିଢ଼ିମାନଙ୍କୁ ଏକ ସୁନ୍ଦର ସବୁଜିମା ଭରା, ଅମ୍ଳଜାନର ଭରପୁର, ସ୍ୱାସ୍ଥ୍ୟକର ପରିବେଶ ଉପହାର ଦେବା। ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି, ତେବେ ଏଇଠି ରଖୁଛୁ ଆଜିର ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମକୁ। ନମସ୍କାର।
1: ଶୁଣିଲେ ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଗୀତାତୀତ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଓଡ଼ିଆ କଥାଚିତ୍ର ପୂଜା ଫୁଲ, କଣ୍ଠଦାନ କରୁଛନ୍ତି ଚିତ୍ତ ଜେନା।

0: ଶୁଣିଲେ ଗୀତ ଅତୀତ କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ
1: आकाशवाणी से समाचार संध्या के साथ मैं लवली निगम। भारत और नॉर्डिक देशों ने आपसी संबंधों को

ପହିଲାରୁ ଦେଶବ୍ୟାପୀ ଆରମ୍ଭ ହେବ କ୍ଷେତ ବଚାଓ ଅଭିଯାନ, କହିଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ବୈଠକ ଅନୁଷ୍ଠିତ। ପରୀକ୍ଷାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛତାର ସହ କରିବା ଉପରେ ଶ୍ରୀ ପ୍ରଧାନଙ୍କ ଗୁରୁତ୍ୱାରୋପ। ଆସନ୍ତାକାଲି ପ୍ରକାଶ ପାଇବ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ। ମଧ୍ୟାହ୍ନ 12:30 ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିବେ। ଭୁବନେଶ୍ୱରସ୍ଥିତ ଅନ୍ଧାରୁଆଠାରେ ଇଏସ୍ଆଇ ମେଡିକାଲ କଲେଜ ଓ ହସ୍କିଟାଲ ପ୍ରତିଷ୍ଠା

ପାଇଁ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏବଂ କେନ୍ଦ୍ର ସରକାରଙ୍କ କର୍ମଚାରୀ ରାଜ୍ୟ ବୀମା ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ଖାରବେଳ ଭବନ ସମ୍ମିଳନୀ କକ୍ଷରେ ସ୍ୱାକ୍ଷରିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ୱରଠାରେ ନିର୍ବାଚନ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଭୋଟ୍ ଗଣତି ଏବଂ ଫଳାଫଳ ସାରଣୀକୁ ଅଧିକ ସୁଦୃଢ଼ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଏକ ଉଚ୍ଚସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ନାଗରିକ ସେବା ପ୍ରଦାନର କାର୍ଯ୍ୟଦକ୍ଷତା ଓ ଡିଜିଟାଲ୍ ସେବା ବ୍ୟବସ୍ଥାର ଅଗ୍ରଗତି ସମୀକ୍ଷା କରାଯାଇଛି। ଏମ୍ସ ଦିଲ୍ଲୀର ସହଯୋଗରେ ରାଜ୍ୟରେ ସମନ୍ୱିତ ଜରୁରୀକାଳୀନ ଏବଂ ଟ୍ରମା କେୟାର ବ୍ୟବସ୍ଥାକୁ ସୁଦୃଢ଼ୀକରଣ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ପ୍ରସ୍ତାବ, ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭୁବନେଶ୍ୱର ୟୁନିଟ୍ 6 ସ୍ଥିତ 2 ରାସ୍ତା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ଆସନ୍ତାକାଲି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟା 6 ରାତି 10 ଯାଏ 4 ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏବଂ ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା, ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା 44.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି, ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଦାସକାଠିଆ ଗୀତ। ପରିବେଷଣ କରୁଛନ୍ତି ଚକ୍ରଧର ବାରିକ ଏବଂ ସାଥୀ।

0: ସୂର୍ଯ୍ୟବଳ ଦେବରଥଙ୍କର ଜଣାଟିଏ ପଢ଼ିଲେ ଏଣିକି ଆମେ ବିଶ୍ୱ ମାଧ୍ୟମରେ ଗତି କରିବା। ଏକଲୟେ ଶୁଣନ୍ତୁ ବିଳନ୍ତ ନରପତି, କ୍ଷିତିରେ ଶ୍ରେଷ୍ଠ ରାଜ୍ୟ ଅଟଇ
1: ଦ୍ୱାରବତୀ।
0: ଶ୍ରୀକୃଷ୍ଣ ବଳଦେବ ତହିଁରେ ଦଣ୍ଡଧର, ସ୍ୱପ୍ନ କୋଟି ଯାଦବ ତାଙ୍କର
1: ଅନୁଚର।
0: ଦ୍ୱାରବତୀ କଟକରେ କୃଷ୍ଣ ବଳରାମ ଦୁଇ ଭାଇ ଅଛନ୍ତି, ସ୍ୱପ୍ନ କୋଟି ଯଦୁବଂଶ ଅଛନ୍ତି।
2: ଆଚ୍ଛା ଆଚ୍ଛା
0: ବାପଧନ, ଦ୍ୱାରିକାପୁରର ବର୍ଣ୍ଣନା ଗୋଟିଏ ପଦ ଶୁଣ।
2: କିପରି?

0: ଅର୍ଜୁନ ଉପରେ ସୁଭଦ୍ରାଙ୍କ ରାକ୍ଷୀ ପଡିଛି
1: ପଡିଛି
0: କିପରିକା ସୁନ୍ଦର ମୂର୍ତ୍ତି
1: କିପରି
0: ମୋ ଭାଇ ଯେମନ୍ତ ଅର୍ଜୁନ ତେମନ୍ତ
1: ତେମନ୍ତ
0: ଭାଇଙ୍କ ମସ୍ତକରେ ଅଛି ମୟୂର ଚନ୍ଦ୍ରିକା କିନ୍ତୁ ତାଙ୍କ ମସ୍ତକରେ ମୟୂର ଚନ୍ଦ୍ରିକା ନାହିଁ ତେଣୁ ରୂପ ସମାନ ଗୁଣ ସମାନ ଏବଂ ମୁଖମଣ୍ଡଳ ସମାନ ଏ ରୂପ ଦେଖି ଅର୍ଜୁନ ଅର୍ଜୁନଙ୍କ ରୂପ ଦେଖି ସୁଭଦ୍ରା ନିରେଖି ଚାହିଁଛି ପଲକ ପଡ଼ୁନି କଣ ବୋଲି ଭାବନା କଲା ଜାଣିଛୁ କିରେ ଗୋଟିଏ ପଦ ବବ୍ରୁବାହନ ଯୁଦ୍ଧରେ ଲେଖି ଦେଇଛନ୍ତି କୃଷ୍ଣ ବାସୁ ଯାଜପୁର କୃଷ୍ଣ ବାସୁ
1: କିପରି ଲେଖିଲେ
0: କହିଲେ କି ସୁ

0: କୋଡରେ କଣ ଚନ୍ଦ୍ରମା ଆଜି ବିଜେ କରିଛନ୍ତି କି ମୁଖମଣ୍ଡଳ ତାଙ୍କର ଇଏ ରୂପ ଚିନ୍ତା କରୁଛନ୍ତି ଭଦ୍ରା
1: ଭଦ୍ରା ଦେବୀ
0: କୃଷ୍ଣ ମାୟା ବି ସବୁ ଜାଣିଲେ
1: ଆଜ୍ଞା
0: ଭଉଣୀର ଆଖି ପଡିଛି ଅର୍ଜୁନ କଠି ଜାମାୟା ଦେବେ ଅଗୋଚର କାହୁଁ ଜାଣିବେ
2: ନରଚାର
0: ଆରେ ଯାହାର ମାୟାରେ ସଚରାଚର ବ୍ରହ୍ମାଣ୍ଡ ଯେ ସକଳଙ୍କର ମନ କଥା ଜାଣନ୍ତି ଭଉଣୀ ସୁଭଦ୍ରା ମନ କଥା ଜାଣିପାରିବେନି ଜାଣିଲେ ସତ୍ୟହାମା କହିଲେ ସତ୍ୟହାମା ଶୀଘ୍ର ମୋ ଭଉଣୀକି ନେଇ ପଳା
1: ତାପରେ
0: ଆଜ୍ଞା ସତ୍ୟହାମା ସୁଭଦ୍ରାଙ୍କୁ ଘେନିଗଲେ ଛାଡ଼ିଦେଲେ ଅନ୍ତପୁରରେ ସୁଭଦ୍ରା କଣ କଲା ଭୋଜନ କଲାନି ପଲଙ୍କ ଉପରେ ଶୋଇଲାନି ଭୂମିରେ ମୁଖ ପୋତି ଶୋଇ ରହିଲା ଏ ସମୟରେ ପହଞ୍ଚିଗଲେ ସତ୍ୟହାମା ସତ୍ୟହାମା ଡାକିଲେ ନଣନ୍ଦେ ଆସୁନାହାନ୍ତି ଭୋଜନ କରିବେ ସେଇ ସମୟରେ ସୁଭଦ୍ରା ଉଠି କରି ବୋଇଲା ନୂଆ ବୋଉ ଏପର୍ଯ୍ୟନ୍ତ ତୁମ ପାଖରେ ମୁଁ କିଛି ଅଳିତ ନଥିଲି ଆଜି ଗୋଟେ ଦ୍ରବ୍ୟ ମାଗିବି ତୁମେ ମୋତେ ଦେଇପାରିବ ତ ସତ୍ୟହାମା କହିଲେ ହଁ ମୁଁ ଦେବି ସେଇ ସମୟରେ ସୁଭଦ୍ରା କହିଲେ ଭାଇଙ୍କ ରାଣ ପକାଅ ମୁଁ ମାଗିବି ତୁମକୁ ଶ୍ରୀକୃଷ୍ଣଙ୍କ ରାମ ପକାଇଲେ ସତ୍ୟ ହାମା ସେଇ ସମୟରେ ସୁଭଦ୍ରା କଣ କଲା ନୂଆ ବୋଉ।

କହିଲେ ମୋ ଭଉଣୀ କାହିଁକି ତୁମ ଗୋଡ ତଳେ ପଡିଥିଲା, କଣ କଥାଟା ହେଇଛି କୁହ ଦେଖି। ସତ୍ୟ ହେବା ବୋଇଲେ ପ୍ରଭୁ ଜଗତନାଥ କିଅଣ କହିବି, ଆପଣ ତ ସଚରାଚର ବ୍ରହ୍ମାଣ୍ଡ ଜାଣନ୍ତି, କିନ୍ତୁ ଆପଣଙ୍କ ଭଉଣୀ ଆମ ସାଥିରେ ଯାଇଥିଲେ ବନ୍ଦାଣ ଦେଖିବା ନିମନ୍ତେ। ଅର୍ଜୁନ ବୀରକୁ ସେ ଚାହିଁଛି ସ୍ୱାମୀ ପଦେ ବରଣ କରିବ, ହେଲା କିଅଣ ଏହା ଶୁଣି ବୋଇଲେ ବରଜ ସୁନ୍ଦର ଏଛାର କଥାକୁ ଘୋରି ଭାବନା ନ କର। ଆଲୋ ସତ୍ୟ ଭାମା ତୁମେ ବହନ ଚଳି ଯାଅ, ଜନନୀ ଯଶୋଦାଙ୍କୁ ସକଳ ଶୁଣାଅ, କହିବ ମାତାଙ୍କୁ ବଡ ଭାଇଙ୍କୁ ପଚାରିବାକୁ, ସେ କିସ କହିବେ ସେ କଥା କହିବ ଆମ୍ଭ କହିବ ମାକୁ ଯାଇ। ଜନ୍ମ ଧାତ୍ରୀ ଜନନୀ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗ ଜପି କରିଅଛି, ମା ଜନ୍ମ ଦେଇଛି କିଏ ଯଶୋଦା, ତାଙ୍କ ମନକୁ କଣ ପାଇବ ଟିକେ କହିବ, ଏଇ ଅର୍ଜୁନ କଥା ଜଣେଇବ, ତାପରେ କହିବ ମାଙ୍କୁ ବଡ ଭାଇଙ୍କି ଟିକେ ପଚାରି ଆସିବେ ଶୁଣି କରି ଯଶୋଦା।

କହିବି ତୁମ ମାତା ପଣିଆ ହେ, ତୁମେ ତ ଆମର ଶାଶୁ, ଝିଅଟି ନବଯିବା ହେଲା, ତା ବିବାହ ପ୍ରସ୍ତାବ ଦିନକ ପାଇଁ ନେଲନି, ଠିକ ତୁମର ଜନନୀ ପଦ କହିଲେ ମାଲୁ ଭଲ କଥାଟା ଜଣେଇଲୁ। ଆଚ୍ଛା କହିଲୁ ଦେଖି ବୋହୁ ମୋର ସକ୍ରାଜିତାଙ୍କର ଝିଅ, ତୁ ତୋ ମନକୁ କାହାକୁ ପାଉଛି, କାହାକୁ ବିବାହ ଦେଲେ ମୋ ଝିଅଟା ଉପଯୁକ୍ତ ପତ୍ନୀ ଗ୍ରହଣ ପାଇ କହିଲେ ଦେଖି। ସତ୍ୟ ହସି ହସି କହିଲେ ମା।

ଏପରିକ ବୀର ଶ୍ରେଷ୍ଠ ସେ ତୃତୀୟ ପାଣ୍ଡବ ବୀର ଅର୍ଜୁନ ଭୁବନ ବିଜୟୀ, କିନ୍ତୁ ତାକୁ ଦେଲେ ଭଲ ହୁଅନ୍ତା। ମନକୁ ପାଇଲା ଯଶୋଦାଙ୍କର, କହିଲେ ମା ଆପଣ ମନକୁ ଯଦି ପାଇଲା ଟିକେ ବଡ ଭାଇଙ୍କି ପଚାରିବ। ଚାଲିଲେ ଯଶୋଦା ବଡ ଭାଇଙ୍କ ବଡ ପୁଅ ବାସକୁ, ଆମ ଭୋଜନ ଥାଳିରେ ବସିଛନ୍ତି। ସେଇ ସମୟରେ ବଡ ପୁଅ ଆଗରେ ଜଣେଇଲେ, କହିଲେ ହରେ ବଡ ପୁଅ ଲଙ୍ଗଳ ଘର, ମୋ ଝିଅ ନବଯୁବା ହେଲାଣି, ତୁ ବିବାହ ଦାୟିତ୍ୱ ନେବୁନି। ଯଶୋଦାଙ୍କ କଥା ଶୁଣି ବଳରାମ ବୋଇଲେ, ମା ପଳା ପଳା ପଳା ପଳା, ମୋ ଭଉଣୀର ଉପଯୁକ୍ତ ବର ମୁଁ ବରିଛି, ମାନ ଚକ୍ରବର୍ତ୍ତୀ ରାଜା ସଙ୍ଗରେ ଦେବା ଲାଗି ମନେ ବାଂଶୁ ଅଛି। ହସ୍ତିନାରାୟଣ ରାଜା ଦୁର୍ଯ୍ୟୋଧନ, ଫଗୁ ଦଶମୀ ଦିନ ଭଉଣୀ କି ଫଗୁ ଦଶମୀ ଦିନ ମୁଁ ସେ ଦୁର୍ଯ୍ୟୋଧନକୁ ବିବାହ କରାଇ ଦେବି। ଚିନ୍ତା କରନା, ତୁ ପଳେଇ ଯା ପଳେଇ ଯା ପଳେଇ ଯା। ସତ୍ୟ ହେଲା ଯଶୋଦା ଉଇଲେ, ପୁଅରେ ଅର୍ଜୁନକୁ ଦେଲେ ଭଲ ହୁଅନ୍ତାନି, ଆମର ପକ୍ଷପାତି। ଏନ୍ତୁଣୀ ଶାଳରେ ମୋ ଝିଅ ଜନ୍ମ ସମୟରେ ଆସିଥିଲେ କୁନ୍ତି, କହିଲେ ଝିଅଟିକି ମୋତେ ବୋହୁ କରିବାକୁ ଦବୁ, ମୁଁ କହିଛି ହଁ ଦେବି ବୋଲି। ଆରେ ମୋ ମନେ ପଡ଼ିଲା ରେ ବଳରାମ, ଦେଲେ ଭଲ ହୁଅନ୍ତାନି। ଶୁଣି କରି

0: ବଚନ କରି କହିଲେ ରୋହିଣୀ ତ ଯାର ଯ ବଣ ବୁଲା ଅର୍ଜୁନ ତାକୁ ଦେବି ମୋ ଭଉଣୀ, ସିଏ ହେବ ମୋ ସମକକ୍ଷ ଭିଣୋଇ, ଦୁର୍ଯ୍ୟହନ ଦୁଇଭାଗ ଦେଇ ଫଗୁ ଦଶମୀ ଦିନ।
1: ଆଚ୍ଛା
0: ଯା, ତୁମେ ଚାଲି ଯାଅ ଏଠୁ,
1: ଯାଅ।
0: ଏକଥା ଯାଇ କହିଦେଲେ ସତ୍ୟଭାମାଙ୍କ ପାଶ୍ୱରେ। ବଳରାମ କହିବା କଥା ସତ୍ୟଭାମାଙ୍କ ଆଗରେ କହିଦେଲେ। ସତ୍ୟଭାମା ଚିନ୍ତା କଲେ, ଗୋସିଂହ ଦତ୍ତ ନେଉଥିଲା, ଅଗ୍ନି କୁଣ୍ଡରେ ପଡ଼ିଥିଲେ, ପ୍ରଭୁଙ୍କୁ ଉଦ୍ଧାର କରିଥିଲେ, ସିଏ ଆଜି ମୁଁ ଜାରଦ ବୋଲି କହିଲେ, ଅର୍ଜୁନଙ୍କୁ ଉପକାର କିପରି ସୁଝିବି,
1: କିପରି
0: ଖାଇଲେନି ପିଇଲେନି, ପଲଙ୍କ ଉପରେ ନିଘୁଡ଼ରେ ଶୋଇ ରହିଲେ।
1: ତାପରେ କଣ ହେଇଛି?
0: ଏକାଳେ ପ୍ରବେଶ ହେଲେ ବରଜ ସୁନ୍ଦର, ସତ୍ୟଭାମା କପୁରେ ଯାଇ ଦେଖିଲେ ସତ୍ୱର, ସତ୍ୟଭାମା ମନ ଦୁଃଖରେ ଶୋଇଛନ୍ତି। କୃଷ୍ଣ ଉଠେଇଦେଲେ, ନିଦା ଭାଙ୍ଗି ଉଠେଇଲେ, କହିଲେ ହେ ସତ୍ୟଭାମା, ତୁମେ କଣ ମୁହଁଟା ଆଜି ବଳିଦନ୍ତି ସୁଚି, ଏପରି କଣ ଚିନ୍ତାରେ ଶୋଇଛ, କେଶ ଗୁଡାକ ମୁକୁଳ କରି? ସତ୍ୟଭାମା କିଛି କହିଲେନି, ପଲଙ୍କ ଉପରୁ ଉଠି ଆସି ତଳେ ବଥା ପୋତି ବସି ରହିଲେ। ଏଇ ସମୟରେ ପ୍ରଭୁ କଣ କହିଦେଲେ, କଣ ପାଇଁ ତ ମନ ଉଣା କରିଛୁ? ଗୋଟିଏ ପଦ କବି ସୂର୍ଯ୍ୟ ବଳଦେବ ରଥ ଲେଖିଦେଲେ,
1: ଦିଅନ୍ତୁ।

ଏ ପଦ୍ମଭଜନୀ ଚକ୍ରାଜିତାଙ୍କର ଝିଅ ତୁ ହଉଛି ଦ୍ୱିତୀୟ ଲକ୍ଷ୍ମୀ, ମନରେ ଉଣା କରୁଛୁ ଦ୍ୱାରାବତୀ କଟକରେ ହୀରା ଲୀଳା ମୋତୀ ମାଣିକ ବୈଜୁ ଯୋଉ ଚୌପୁରେ ପୂର୍ଣ୍ଣ, ତୁ ଆଜି ଦୁଃଖ କରିଛୁ, ଆଉ କଣ କହିଦେଲେ।

0: ଦିନ କହିଲା ପୂର୍ବରୁ ସତ୍ୟ ମା ଦୁଇକର ଯୋଡ଼ି ଜଣେଇଲେ ପ୍ରଭୁ ଠାକୁରେ ମୁଁ ଆପଣଙ୍କୁ କଣ ଆଜି କହିବାକୁ ଯିବି, ଆପଣ ମୋ ପାଦ ସେବକ ନା ନା ନା ମୁଁ ଆପଣଙ୍କ ସେବିକା, କ୍ଷମା ଦିଅନ୍ତୁ ଆପଣ ପଠେଇଦେଲେ ମାଙ୍କ ପାଶକୁ,
1: ତାହେଲେ ପ୍ରକାଶ କର
0: ମାଙ୍କ ମନକୁ ପାଇଲା ଅର୍ଜୁନକୁ ଦେବା ଲାଗି।

0: ଠାକୁର ବଡ଼ ଠାକୁର କହିଲାଣି ଦୁର୍ଯ୍ୟଧନକୁ ଦେବା ଲାଗି
1: ନିଶ୍ଚିତ
0: ତେଣୁ କରି ମୋ ମନଟା ଭାରି ଦୁଃଖ ହେଉଛି ଠାକୁର କଣ କରିବି କୁହନ୍ତୁ ଦେଖି ପ୍ରକାର ଅର୍ଜୁନଙ୍କ ଉପକାର ସୁଝିବି କିପରି
1: କିପରି
0: ଏହା ଶୁଣି ତଟ ଆସିଗଲେ ପ୍ରଭୁ ନାରାୟଣ ଏକଥାକୁ ଚିନ୍ତା କରୁଛୁ ଶୁଣ ମୋ ବଚନ ଭୟ କରନି ମୁଁ କହୁଛି।

0: ଅର୍ଜୁନ କୌଣସି ନାରୀ ସଂସ୍ପର୍ଶ କରେ ନା, ପଦ ଛୁଇଁ ନିୟମ କରିଛି, କିନ୍ତୁ ତୁମେ ଭଉଣୀକି ନେଇଯା, ତତକ୍ଷଣ ଅବିକା ଯାଅ,
1: ଅନ୍ତପୁରେ ଛାଡ଼ି ଦେଇ ଆସ,
0: ମୋ କଥା କହିବ, ମୁଁ ତାଙ୍କୁ ପଠେଇଛି ବୋଲି ଭଉଣୀକୁ କହିବ। सत्य भामा चली गले आनंद सुभद्रा को सकल जनाले कामना पूर्ण मो सत्य भाई आज्ञा दे अर्जुन पर छाड़ीदेवी
1: चल
0: सत्य भामा सुभद्रा को नहीं अर्जुन पहुंची जा କବାଟରେ କଣ କଲେ ରେ ସତ୍ୟହାମା କବାଟରେ କରମା ଡାକିଦେଲେ ସତ୍ୟହାମା କରମାରି ଡାକିଲେ ଘନ ଘନ ଦ୍ୱାର ଫେଡ଼ି ଦିଅରେ ତୁ

0: ଚଣ୍ଡାଳ ରକ୍ଷା ଶୁଣି ତୁ କିଏ ଆସୁଛୁ ପିସା ଶୁଣି ଜାଣିନୁ କିଏ ବୀର ଅର୍ଜୁନ କୃଷିଙ୍ଗ କୁମାରୀ ସର ଗୁଡାକ ବଙ୍କା ଡଙ୍କା ହୋଇଥିଲା ମୁଁ ସଳଖ କରୁଛି ନହେଲେ ସର ମାରି ତ ମୁଣ୍ଡ କାଟିଦେବି କାତର ଚିତ୍ତରେ କଣ୍ଠରେ କହିଲେ କିଏ ସତ୍ୟ ମା
1: କଣ କହିଲେ
0: ଅର୍ଜୁନ ଆରେ ମୁଁ ଡାକୁଛି ଭାଉଜ ଡାକୁଛି କହିଲେ ଭାଉଜ କୁଆଡେ ଆସିଛ ନା ମୁଁ ଆଣିଛି ତୁମକୁ ସାଥିରେ ମୋ ସାଥିରେ ନଣନ୍ଦ ଆସିଛି କୃଷ୍ଣ କୃଷ୍ଣ ପଠେଇଛନ୍ତି କହିଲେ କୃଷ୍ଣ ପଠେଇଛନ୍ତି ତୁମ ନଣନ୍ଦ ଭାକୁ ସାଙ୍ଗରେ ହେଇନି ଆସିଛ ସୁଭଦ୍ରାଙ୍କୁ
1: କାହିଁକି
0: ଶୁଣ ମୁଁ ଆଜ୍ଞା ଦେଉଛି ସେ ମୋର ମାଉସୀ ଝିଅ ଭଉଣୀ ଗ୍ରହଣ କରିବି ନାହିଁ ଆଦେଶ ଦେଉଛି ସୁଭଦ୍ରାଙ୍କୁ ନେଇ କୃଷ୍ଣଙ୍କ ଉପରେ ଛାଡ଼ିଦିଅ
1: ଛାଡ଼ିଦିଅ
0: ମୁଁ ଗ୍ରହଣ କରିବା ଯାହା କୃଷ୍ଣ ଗ୍ରହଣ କରିବା ସେଇଆ
1: ସେଇଆ
0: ଏହିପରି କହୁଁ କହୁଁ ରାତି ପାଇଗଲା ଏଉ ତାରୁ ଶୁଣ ପଣ୍ଡିତେ ତୁ ଯାହା
2: ହେଲା
0: ମନ ଦୁଃଖରେ ନଣନ୍ଦ ଭାଉଜ ପଳେଇଗଲେ ଶ୍ରୀକୃଷ୍ଣ ଦାନ୍ତ ହସୁଥିଲେ ସତ୍ୟଭାମା ପହଞ୍ଚିଗଲେ ଦାନ୍ତୁ ଆଣି କଟକେ ବିଜୟ ଚକ୍ର ପାଣି ଏକାଳରେ

ଅର୍ଜୁନ ଗ୍ରହଣ କଲା ନାହିଁ। କୃଷ୍ଣ କହିଲେ ଭୟ କର ନା, ମୋ ବୋହୁ ମାୟାବତୀ ସ୍ତମ୍ଭନ ମୋହନ ଅବଶ୍ୟ ଉଚ୍ଚାଟନ ସବୁ ମନ୍ତ୍ର ଶିଖିଛି, ଯାହା ତାଠୁ ମନ୍ତ୍ର ନେଇ ଆସିବ, ଦେଖାଯାଉ ଅର୍ଜୁନ ମିଳନ ହେବ କି ନାହିଁ। ଚାଲିଲେ ସତ୍ୟଭାମା ମାୟାବତୀକୁ ଜଣେଇଦେଲେ, ମାୟାବତୀ ମନ୍ତ୍ରତନ୍ତ୍ର ସକଳ ଦେଇଦେଲା, ସୁଭଦ୍ରାଙ୍କୁ ଶିଖେଇଦେଲା। ଏହିପରି କୋଉ କୋଉ ରଜନୀ ଆସି ପହଞ୍ଚିଗଲା ରେ, ପଲ୍ଲାଙ୍କ ଉପରେ ଅର୍ଜୁନ ଶୋଇଛି, କବାଟ ଖୋଲି ଯାଇଛି, ମନ୍ତ୍ର ତ ପାଇଛି ସୁଭଦ୍ରା ମାୟାବତୀ ଠାରୁ। ସେଇ ସମୟରେ ଚାଲିଲେ ନଣଙ୍ଗ ଭଜ ଦୁହେଁ। ସୁଭଦ୍ରା କଣ କଲା?

0: ପେକେରେ ସୁଭଦ୍ରା ପଳାଇନ ଗଲେ କବାଟ ଖୋଲିବା ଲାଗି ମନେ ଉଚ୍ଚାରିଲେ ପଛପଟୁ ପଣ ତ ଧରିଲା ବି ରାଜୁନ କେଣିକି ଯାଉଛୁ ମୋର ଯୁବତୀ ରତନ ଘରେ ପଳାଉଛୁ ଅନ୍ତପୁର କିପରି ଆଇଲୁ କହିଲା ପ୍ରଭୁ କାଲି କେତେ କଥା କହିବି ତୁମକୁ କେତେ ପ୍ରକାର ନିନ୍ଦା କରି କହିବି ଆଜି ମୁଁ ଆପଣଙ୍କୁ କହୁଛି ଏତିକି ମୁଁ ତୁମକୁ ସମୀପଦ ବରିବା ଲାଗି ଆସିଛି ଏହି ସମୟରେ କ'ଣ ହେଲା ସୁଭଦ୍ରା ଅର୍ଜୁନକୁ
1: ମିଳନ ହେଲା
0: ସୁଭଦ୍ରା ଅର୍ଜୁନ ଦୁହିଁଙ୍କର ପଲଙ୍କ ଉପରେ ଅଛନ୍ତି ଅଧିକ କଣ କହିବି ରେ ବାପା ହନ ସେଇ ସମୟରେ ସୁଭଦ୍ରା କହିଲେ କଣ କହିଲା ଯାହା ତ ହବାର କଥା ପ୍ରଭୁଙ୍କ ଆଜ୍ଞା ଏହି ସମୟରେ କଣ ହେଇଛି ଗଜଦନ୍ତ ପଲଙ୍କରେ ସୁଲୀଳର ତୁଳି ସିଞ୍ଚା ହୋଇଥିଲା ତହିଁରେ କର

0: ପରି ସାତ ଦିନ ଗୁପ୍ତ ପ୍ରୀତି ହେଲା, ସାତ ଦିନ ଗୁପ୍ତ ପ୍ରୀତି ହେଇଗଲା।
1: ଆଚ୍ଛା ଆଚ୍ଛା।
0: ଦିନେ ଯମୁନାକୁ ଯାଇଥିଲେ ସ୍ନାନକୁ, ଭାଉଜଙ୍ଗ ମାନଙ୍କ ମେଳରେ କିଏ ସୁଭଦ୍ରା, ରେବତୀ ଦେଖି ପକାଇଲେ ସୁଭଦ୍ରାଙ୍କ ଅଙ୍ଗରେ ପୁରୁଷର ଚିହ୍ନ ଗୁଡିକ।
1: ନିଶ୍ଚିତ
0: ପଚାରିଲେ, ନଣନ୍ଦେ ଏ ଚିହ୍ନ ପାଇଲୁ କୋଉଠୁ? ସୁଦର୍ଶନ ଚକ୍ର ବୁଲୁଛି, ତୁମ ଭାଇଙ୍କର ମୋ ଆଗରେ କୁହ।
1: କହିଲେ
0: ସୁଭଦ୍ରା କହିଲେ, ନୂଆ ବୋଉ ଆଗରେ ପ୍ରକାଶ କରିବନି, କିନ୍ତୁ ଅର୍ଜୁନକୁ ମୁଁ ଦେହ ଦେଇଛି। ଏ କଥା ଶୁଣି କିଏ ରେବତୀ
1: ଶୁଣିଲେ
0: ଆସି ପହଞ୍ଚିଗଲେ ଅନ୍ତପୁରେ, ବଳରାମ ଭୋଜନକୁ ଯାଇଛନ୍ତି। ଖାଇଲା ସମୟରେ କହିଲେ, କିଏ ରେବତୀ, ତୋର ଘର ଝିଅ ଗୁଡାକ ଚୋରି କରି ଆଣୁଛ, ତୁମ ମୁଁକୁ ଲଜ୍ଜା ଲାଗୁନି? ତୁମ ଭଉଣୀ ନବଯୁବା ହେଲାଣି, ତା ବିବାହ ଦାୟିତ୍ୱ ତୁମେ ନେଉନା। ଶ୍ରୀକୃଷ୍ଣ କଥା ଶୁଣିକରି ବଳରାମ କହିଲେ, ମାତ୍ର ହେଲା ପାଞ୍ଚ ଦିନ ଡେରି, ଆଜିରେ ମୁଁ ସ୍ୱୀକାର ପଠେଇଦେବି ଦୁର୍ଯ୍ୟୋଧନ। ପାଞ୍ଚ ଦିନ ଭିତରେ ଆସି ପହଞ୍ଚି ଏ ସମୟରେ କହିଲା, କୃଷ୍ଣଙ୍କୁ ଡାକି ସ୍ୱୀକାର ପତ୍ର ପଠେଇଦେଲେ ଦୁର୍ଯ୍ୟୋଧନ ପାଖକୁ। ଦୁର୍ଯ୍ୟୋଧନ ସେଇ ସମୟରେ ବନବେଶରେ ଆନନ୍ଦରେ ବାହାରିଲା। ପାଞ୍ଚ ଦିନ ପୂର୍ଣ୍ଣ ପରେ ସପ୍ତରଥକୁ ଘେନି, ଅଠାଣୁ ସୈନ୍ୟମାନଙ୍କୁ ଘେନି ଆନନ୍ଦରେ ବରଯାତ୍ରୀ ଆସିଲେ। କିଏ? ଚାରି ପାଣ୍ଡବ ମାନେ ଆସିଛନ୍ତି। ଆସିଲା ସମୟରେ କଣ ହେଲା?
1: କିପରି
0: ଚାରି ପାଣ୍ଡବ ମାନେ ଆସିଛନ୍ତି, ସେଇ ସମୟରେ ଶ୍ରୀକୃଷ୍ଣ ଆଦେଶ ଦେଲେ, ବଳରାମ ଆଦେଶ ଦେଲେ ଅର୍ଜୁନକୁ, ତୁ ଅର୍ଜୁନ ବାତାବରଣ କାମ କରିବୁ, ନନ୍ଦରାଜ ଆଜି ବାତାବରଣ କରିବା ଲାଗି ତୁ ବାରିଅ କାମ କରିବୁ। ହେଲେ ଗାର୍ଗବଙ୍କୁ ଡାକି ବିବାହ ସାମଗ୍ରୀ ସବୁ ଠିକ କରିଦେଲେ, ରହିବ ତ ପର୍ବତରେ। ବାରିକ ଧରିଲା କି ଅର୍ଜୁନ ହେଲା ବରଣ ଡାଲା। ଦୁର୍ଯ୍ୟୋଧନ ବରବେଶରେ ଆସି ପହଞ୍ଚିଗଲା କୌଣ୍ୟା ସିଂହ ଦରଜା ପାଶରେ, ରହିବ ତ ପର୍ବତ ସିଂହ ଦରଜା ପାଶରେ ପହଞ୍ଚିଗଲା। ନନ୍ଦ ଯାଉଛନ୍ତି, ଗାର୍ଗବ ତପଧନ ଯାଉଛନ୍ତି, ଅର୍ଜୁନ ବରଣ୍ଡାଳ ହରିଛି। ଦୁର୍ଯ୍ୟୋଧନ କପାସରେ ଦୃଢ ଗୁରୁ ଥିଲେ, ଦୁର୍ଯ୍ୟୋଧନ କର୍ଣ୍ଣରେ ଯେ ବୁଝାଇ କହିଲେ, ଆରେ ଅର୍ଜୁନଙ୍କ ଚାଲି ପରି ଜଣାଯାଏ ମୋତେ, ବାରିକ ପିଲା ନୁହେଁରେ ତ ହଉଛି ଅର୍ଜୁନ।
2: ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘରେ ସମୟ ବର୍ତ୍ତମାନ ରାତି 10:30। ପ୍ରଚାର କରୁଛୁ ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଅନାନୀର କେତୋଟି ଗୀତ।